ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:57। ଆଜି ଗୁରୁବାର 1948 ଶତାବ୍ଦୀ ଆଷାଢ଼ 11 ଦିନ 2026 ଜୁଲାଇ ମାସର 2 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ।

ଜୀବନରେ ଦିନେ ନା ଦିନେ ସ୍କୁଲ ସରିଯାଏ, କିନ୍ତୁ ଶିକ୍ଷା ସରେ ନାହିଁ, କହିଥିଲେ ଆଲେକ୍ଜାଣ୍ଡର ଦୁମା। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 6 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦରେ ଲେଖି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର। ଆଜିର ଭାବନା।

0: ପ୍ରଣାମ ଶ୍ରୋତା ବନ୍ଧୁ, ଗତ ଅଧ୍ୟାୟରେ ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କେତେ ଅଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ରାବଣ କୁ କଥା କହୁଥିଲା, ସେ ପର୍ଯ୍ୟନ୍ତ ରାମ ନୀରବରେ ଠିଆ ହୋଇଥିଲେ। ବିଭୀଷଣ କହିଲେ, ଆପଣ ଶସ୍ତ୍ର ପ୍ରହାର କରୁନାହାନ୍ତି କାହିଁକି? ଶ୍ରୀରାମ ଉତ୍ତର ଦେଲେ, କ୍ଷତ୍ରିୟମାନେ ଶବ ଉପରେ ଶସ୍ତ୍ର ପ୍ରହାର କରନ୍ତି ନାହିଁ। ବିଭୀଷଣ କହିଲେ, ପ୍ରଭୁ, ରାବଣ ତ ବଞ୍ଚିଛି। ଏହା ଶୁଣି ରାମ ହସିଦେଇ କହିଲେ, ଆବେଶଗ୍ରସ୍ତ ମନୁଷ୍ୟ ଓ ଶବ ଭିତରେ କୌଣସି ପାର୍ଥକ୍ୟ ନାହିଁ, କାରଣ ସେ ଅବସ୍ଥାରେ ମନୁଷ୍ୟ ଶବତୁଲ୍ୟ ଜ୍ଞାନଶୂନ୍ୟ ହୋଇଥାଏ। ଚଣ୍ଡ କୌଶିକ କଠୋର ତପସ୍ୟା କଲେ ସତ, କିନ୍ତୁ ସେ କ୍ରୋଧ ଦମନ କରିପାରିଲେ ନାହିଁ। ସେ ଦୁଷ୍ଟ ଦୁର୍ଗୁଣ ତାଙ୍କଠାରେ ପୂର୍ବବତ୍ ରହିଗଲା। ଦିନେ ଗୋଟିଏ ବ୍ୟଙ୍ଗ ତାଙ୍କ ଗୋଡ଼ ତଳେ ଚକଟି ହୋଇ ମରିଗଲା। ସାଥିରେ ରହୁଥିବା ତପସ୍ୱୀମାନେ ଏଥିପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କଲେ। ଚଣ୍ଡ କୌଶିକ ଏଥିରେ ଅଗ୍ନିଶର୍ମା ହୋଇଗଲେ। ସେ ତାଙ୍କର ସାଥୀମାନଙ୍କୁ ମାରିବାକୁ ଧାଇଁଲେ। କ୍ରୋଧର ଆବେଶରେ ମନୁଷ୍ୟ ଅନ୍ଧ ହୋଇଯାଏ। ଏହି ଆବେଶରେ ସେ ତାଙ୍କର ସମ୍ମୁଖରେ ଥିବା ଖୁଣ୍ଟକୁ ଦେଖିପାରିଲେ ନାହିଁ। ଧାଇଁବା ସମୟରେ ସେ ଖୁଣ୍ଟରେ ବାଡ଼େଇ ହୋଇଗଲେ। ଏହି ଆଘାତ ତାଙ୍କ ମୃତ୍ୟୁର କାରଣ ହେଲା। ମୋହ ଥିବା ଯୋଗୁଁ ସେ ସେହି ଆଶ୍ରମରେ ପୁନରାୟ ଜନ୍ମ ନେଲେ। ସାଧନା ଦ୍ୱାରା ସେ ପରେ ସେହି ଆଶ୍ରମର ସଞ୍ଚାଳକ ହେଲେ। ତଥାପି ତାଙ୍କର କ୍ରୋଧ ଦୂର ହେଲା ନାହିଁ। ଦିନେ କେତେକ ଭକ୍ତ ଉପହାର ଓ ପୂଜା ଉପକରଣ ଧରି ଆଶ୍ରମକୁ ଆସିଲେ। ଭକ୍ତମାନଙ୍କର ବ୍ୟବହାର ଓ ଉପହାରରେ ଥିବା କିଛି ଦୋଷ ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା ଓ ସେ କ୍ରୋଧାନ୍ଧ ହୋଇ ସେମାନଙ୍କୁ ମାରିବା ପାଇଁ ଉଦ୍ୟତ ହେଲେ। ଭକ୍ତମାନେ ଧାଇଁ ପଳାଇଲେ। ଆଶ୍ରମର ଅଧିପତି ସେମାନଙ୍କର ପଛେ ପଛେ ଦୌଡ଼ିଲେ। କ୍ରୋଧର ଆବେଶ ତାଙ୍କୁ ପାଗଳ ସମାନ କରିଦେଲା। ରାସ୍ତାରେ କ'ଣ ଅଛି କ'ଣ ନାହିଁ ତାହା ତାଙ୍କୁ ଦେଖାଗଲା ନାହିଁ। ଧାଇଁବା ଅବସ୍ଥାରେ ସେ ଏକ କୂଅ ଭିତରେ ପଡ଼ି ମରିଗଲେ। ତୃତୀୟ ଥର ମଧ୍ୟ କୌଶିକ ସେହି ଆଶ୍ରମରେ ଜନ୍ମଗ୍ରହଣ କଲେ। ଏଥର ସେ ଏକ ଭୟଙ୍କର ବିଷଧର ସର୍ପର ଶରୀର ପାଇଲେ। ରାସ୍ତାରେ ଯାଉଥିବା ପଥିକମାନଙ୍କୁ ସେ ଗୋଡ଼ାଇ ତାଙ୍କର ପ୍ରାଣନାଶ କରୁଥିଲେ। ଭଗବାନ ମହାବୀର ଥରେ ସେ ଆଶ୍ରମକୁ ଆସିଲେ। ସେ ମଧ୍ୟ ସେହି ଭୟଙ୍କର ସର୍ପର କ୍ରୋଧ ଭାଜନ ହେଲେ। ସର୍ପ ଦଂଶନ ହେତୁ ତାଙ୍କର ପାଦ କ୍ଷତବିକ୍ଷତ ହୋଇଗଲା। ତଥାପି କରୁଣାର ପ୍ରତିମୂର୍ତ୍ତି ମହାବୀରଙ୍କଠାରେ କ୍ରୋଧର ଚିହ୍ନବର୍ଣ୍ଣ ଦେଖାଗଲା ନାହିଁ। ସେ ହସୁଥିଲେ। କ୍ଷୁଦ୍ର ପ୍ରାଣୀକୁ ନିଜର ଅନନ୍ତ କରୁଣାର ପାତ୍ର କରିଦେଲେ। ଆଶ୍ରମବାସୀ ସେହି ସର୍ପକୁ ମାରିବା ପାଇଁ ଆସିଲେ, କିନ୍ତୁ ସେମାନଙ୍କୁ ବାଧା ଦେଲେ। ମହାବୀରଙ୍କର ଦିବ୍ୟ ସତ୍ତା ବିଷୟରେ ଜାଣିପାରି ସର୍ପଯୋନିରେ ଜାତ ଚଣ୍ଡ କୌଶିକ ଅନୁତପ୍ତ ହେଲେ। ଭଗବାନଙ୍କର ଉପଦେଶ ଶୁଣିବା ପରେ ସେ ମୁକ୍ତିଲାଭ କଲେ। ସେ ପୁନରାୟ ମାନବ ଯୋନିରେ ଜନ୍ମଗ୍ରହଣ କରି କ୍ରୋଧକୁ ଜୟ କରିବା ଉଦ୍ଦେଶ୍ୟରେ ତପସ୍ୟା କଲେ ଓ ଫଳରେ ସିଦ୍ଧ ପୁରୁଷ ହୋଇପାରିଲେ। କ୍ରୋଧୀ ବ୍ୟକ୍ତି ନିଜର ଅସ୍ତିତ୍ୱ ଭୁଲିଯାଇ ଦୁର୍ବଳ ହୋଇପଡ଼େ। ସମୟ ଆସିଲେ ତୁଚ୍ଛ ଜୀବ ମଧ୍ୟ ତାହାର ବିନାଶର କାରଣ ହୋଇଥାଏ। ଜଙ୍ଗଲରେ ଏକ ସିଂହ ବାସ କରୁଥିଲା। ସିଂହ ହିଂସ୍ର ସ୍ୱଭାବଯୁକ୍ତ ହେଲେ ସୁଦ୍ଧା ସେ ଅକାରଣ ହିଂସା କରେ ନାହିଁ। କିନ୍ତୁ ଏହି ସିଂହ ଅତ୍ୟନ୍ତ ଅହଂକାରୀ ଥିଲା ଏବଂ ପ୍ରକୃତିର ନିୟମ ବିରୁଦ୍ଧରେ ନିଜର ଆଚରଣ ପ୍ରଦର୍ଶନ କରୁଥିଲା। ଜଙ୍ଗଲର ସବୁ ପଶୁ ଆତଙ୍କିତ ହୋଇ ରହୁଥିଲେ। ତେଣୁ ଗୋଟିଏ ଛୋଟ ଠେକୁଆ ସିଂହକୁ ମାରିଦେବା ପାଇଁ ମନସ୍ଥ କଲା। ସେ ବୁଦ୍ଧି ଖଟାଇ ଦିନେ ଦୁଷ୍ଟ ସିଂହକୁ ମାରିଦେଲା। ସିଂହ ରହୁଥିବା ସ୍ଥାନ ନିକଟରେ ସେ ଗୋଟିଏ ଗାତ ଖୋଳିଲା। ସେହି ଗାତ ଭିତରେ ଥାଇ ସେ ସିଂହକୁ ଗାଳି ଦେବା ଆରମ୍ଭ କଲା। ଏହା ଶୁଣି ସିଂହ କ୍ରୋଧରେ ପାଗଳ ପରି ହୋଇଗଲା। କିନ୍ତୁ ସେ ଛୋଟ ଗାତ ଭିତରେ ପଶିପାରୁନଥିଲା। ତେଣୁ ସେ ଗାତର ମୁହଁ ପାଖରେ ବସି ଅପେକ୍ଷା କଲା। ଏମିତି 4-6 ଦିନ ଭୋକ ଶୋଷରେ ସେ ସେହି ଗାତ ପାଖରେ ବସି ରହିଲା ଓ ଶେଷରେ ମରିଗଲା। ତାହାର କ୍ରୋଧ ତାହାକୁ ଖାଇଗଲା। କ୍ରୋଧୀର ଦଶା ଏମିତି ହୋଇଥାଏ। ଆନନ୍ଦ ବୁଦ୍ଧଙ୍କୁ କହିଲେ, ମୁଁ ଯେଉଁଠାକୁ ଯାଉଛି ସେଠାରେ ଅନେକ ବିରୋଧୀ ଅଛନ୍ତି, ମୁଁ ସେମାନଙ୍କର ସମ୍ମୁଖୀନ ହେବି କିପରି? ବୁଦ୍ଧ ଉତ୍ତର ଦେଲେ, ଖୁବ୍ ବେଶୀ ହେଲେ ସେମାନେ ତୁମକୁ ଗାଳି ଦେବେ, ସୁଯୋଗ ଆସିଲେ ସେମାନେ ତୁମକୁ ମାରିପାରନ୍ତି। କିନ୍ତୁ ଯଦି ଆମେ ଆତ୍ମବଳ ସମ୍ପନ୍ନ ହେଉ, ନିଜର ଉଦ୍ଦେଶ୍ୟରେ ଦୃଢ଼ ହୋଇ ରହୁ, ତେବେ ଆମର ବିରୋଧୀମାନେ ଶାନ୍ତ ହୋଇଯିବେ। ଏ ଉତ୍ତର ଶୁଣି ଶିଷ୍ୟଙ୍କର ମନୋବଳ ବଢ଼ିଗଲା। ସେ ଦ୍ୱିଗୁଣ ଉତ୍ସାହ ନେଇ ପ୍ରବଜ୍ୟା ଉଦ୍ଦେଶ୍ୟରେ ଚାଲିଗଲେ। ଶ୍ରୋତାବନ୍ଧୁ, ଆଜି ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ନମସ୍କାର।
1: ଆଜିର ଭାବନା ଉପସ୍ଥାପନାରେ ଥିଲେ ଲକ୍ଷ୍ମଣ କୁମାର ପଣ୍ଡା। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁ।

ଛୁ ଅତିବଢ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 498। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି, ଶିଳ୍ପୀମାନେ ହେଲେ ସୁବାସ ଦାସ, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ରାମହରି ଦାସ ଏବଂ ଅରବିନ୍ଦ ମୁଦୁଲି।

ଶ୍ରୀକୃଷ୍ଣ ଭକ୍ତି ଯୋଗ ସମ୍ବନ୍ଧରେ ଉପଦେଶ ଦେଇ କହିଛନ୍ତି ଯେ ଯେଉଁ କାର୍ଯ୍ୟ କଲେ ଭକ୍ତି ଜାତ ହୁଏ ତାହା ଧର୍ମ, ଯାହାଦ୍ୱାରା ଜୀବାତ୍ମା ଓ ପରମାତ୍ମାଙ୍କ ଏକତା ଅନୁଭବ କରିହୁଏ ତାହା ଜ୍ଞାନ, ବିଷୟରେ ଅନାସକ୍ତ ହେବା ବୈରାଗ୍ୟ, ଅଣିମାଦି ସିଦ୍ଧି ଐଶ୍ୱର୍ଯ୍ୟ, ଏହାପରେ ସମ ଦମ ଯମ ନିୟମ ତପ ସତ୍ୟ ଋତ ପଣ୍ଡିତ ମୂର୍ଖ ସ୍ୱର୍ଗ ନର୍କ ଇତ୍ୟାଦି କାହାକୁ ବୁଝାଇ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବୁଝାଇଛନ୍ତି।

ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 6:45। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେକି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନ ରାଜ୍ୟ ମନ୍ତ୍ରିମଣ୍ଡଳର 43 ନମ୍ବର ବୈଠକ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ 12 ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେଥିଭିତରୁ ଜ୍ଞାନୋଦୟ ଶିକ୍ଷାନୁ ସମୃଦ୍ଧି ଯୋଜନାକୁ ଅନୁମୋଦନ କରିଥିବାର ଘୋଷଣା କରାଯାଇଛି। ଯୋଜନାଟି କେଜି ନୁ ପିଜି ତକ୍ ରାଜ୍ୟର ସବୁ ଛାତ୍ରଛାତ୍ରୀମାନଙ୍କୁ ମାହାଳିଆ ଶିକ୍ଷା ସୁବିଧା ମିଳିବା, ଚଳିତ ଶିକ୍ଷା ବର୍ଷନୁ ଏଟା ଲାଗୁ ହେବା ଆଉ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କୁ 9-12 ଶ୍ରେଣୀ ଆଉ ସ୍ନାତକ ଓ ସ୍ନାତକୋତ୍ତର ନିୟମିତ ପାଠ୍ୟକ୍ରମର ନାଁ ଲେଖା ଫିସ୍କୁ ପୂରାପୂରି ଛାଡ଼ କରାଯିବା। ପହିଲା ବର୍ଷରେ 895 କୋଟିନୁ ଅଧିକା ଟଙ୍କା ଆଉ 5 ବର୍ଷରେ 5467 କୋଟିନୁ ଅଧିକା ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ଏଥିଲାଗି ବଛରକ 32 ଲକ୍ଷରୁ ଅଧିକା ଛାତ୍ରଛାତ୍ରୀ ଉପକୃତ ହେବେ। ଇତା ଛଡ଼ା ବାକି 11 ଅନୁମୋଦିତ ପ୍ରସ୍ତାବ ବାବଦେ ମୁଖ୍ୟ ଶାସନ ସଚିବ ଅନୁଗର ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି,
2: ବର୍ତ୍ତମାନ ଯାଏ ଆମ ପାଖରେ କେବଳ ଗୋଟିଏ ଡେଟା ସେଣ୍ଟର ଥିଲା। ସେହି ଡେଟା ସେଣ୍ଟରରେ ଆମର 39 ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟର 600 ଆପ୍ଲିକେସନ ସବୁ ସେଇଥିରେ ଥିଲା। ନିହାତି ଦରକାର ଥିଲା କି ଆମେ ଆଉ ଗୋଟେ ଡେଟା ସେଣ୍ଟର ନିର୍ମାଣ କରିବା। ସେଇଥିରେ ଜି ଟୁ ଜି, ଗଭର୍ଣ୍ଣମେଣ୍ଟ ଟୁ ଗଭର୍ଣ୍ଣମେଣ୍ଟ, ଗଭର୍ଣ୍ଣମେଣ୍ଟ ଟୁ ବିଜନେସ ଆଉ ଗଭର୍ଣ୍ଣମେଣ୍ଟ ଟୁ ସିଟିଜେନ୍, ଯେତେ ବି ଆମର ଆଇଟି ଇନିସିଏଟିଭ ଅଛି ସେଇଥିରେ ଆମେ ତାକୁ କରିବା।
1: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଗଲାକାଲିଠାରୁ ପହିଲା ଖେପ୍ ପୋଷଣ ଅଭିଯାନ ଓଜନ ଉତ୍ସବ 2026-27 ମୁଲିଛି। ଆଇବା 25 ତାରିଖ ତକ୍ ଚାଲବାର୍କେ ଥିବା ଏହି ଅଭିଯାନ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରର ଭିନ୍ ଭିନ୍ ସହଯୋଗୀ ବିଭାଗର ସହଭାଗିତାଥି ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମଟି ଛୁଆମାନଙ୍କର ପୋଷଣର ସ୍ଥିତି ଚିହ୍ନଟ କରବାର ଉତ୍ରୁ ଜରୁରୀ ଚିକିତ୍ସା ଓ ଗୋଷ୍ଠୀ ସ୍ତରନ ସେମାନଙ୍କର ଯତ୍ନ ନିଆଯିବା, ବାଦ୍ ପଡ଼ିଥିବା ଆଉ ଅପହଞ୍ଚ କି ଦୁର୍ଗମ ଇଲାକାର ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ଆକଳନକୁ ସୁନିଶ୍ଚିତ କରାଯିବା। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଗଲାକାଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଆଇବା 5 ତାରିଖ ଚିଠା ଭୋଟର ତାଲିକା ବାହାରବା ବୋଲି ବୈଠକରେ ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ 2026ର ପରିଗଣନା ଫର୍ମ ବାଣ୍ଟବାର, ତାର ସଂଗ୍ରହ ଆଉ ଡିଜିଟାଇଜେସନ୍ କାମର ସମୀକ୍ଷା କରାଯାଇଥିଲା। ଜୁଲାଇ

5 ଅଗଷ୍ଟ 4 ତାରିଖ ତକ ଭୋଟର ତାଲିକାରେ ଥିବା ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରବା। ନୂଆ ନାଁ ଯୋଡ଼ବାର ଲାଗି ଫର୍ମ 6, ନାଁ କାଟବାର ଲାଗି ଫର୍ମ 7 ଆଉ ସଂଶୋଧନ ଲାଗି ଫର୍ମ 8 ଜରିଆ ଆବେଦନ କରାଯାଇପାରିବ ବୋଲି ବୈଠକରୁ ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇଷ୍ଟାନୁ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା 2026 ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା 2026 ମୂଲ ହେଉଛି। ଏହି ପରୀକ୍ଷା 10 ତାରିଖ ତକ ଚାଲବା। ଦୁଇ ପରୀକ୍ଷା ଲାଗି ମୋଟ 24,470 ଜଣ ପରୀକ୍ଷାର୍ଥୀ ଫର୍ମ ଭରିଥିବା ବେଳେ 251 ପରୀକ୍ଷା କେନ୍ଦ୍ରନ ପରୀକ୍ଷା ହେବା। ସକାଳ 9 ପରୀକ୍ଷା ମୂଲ ହୋଇକରି 11:30 ତକ ଚାଲବା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ଆଇବା 4 ତାରିଖ ଥିବା ସମ୍ବଲପୁର ଗସ୍ତକେ ନଜରଟି ରଖିକରି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଆଉ ଆରକ୍ଷୀ ଅଧୀକ୍ଷକ ମୁକେଶ ବାବୁଙ୍କ ଅଧ୍ୟକ୍ଷତା ହୋଇଥିବା ବୈଠକଟି ଜିଲ୍ଲାସ୍ତରର ସବୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ପହିଲା ସମଲେଶ୍ୱରୀ ମନ୍ଦିରର ଦର୍ଶନ କରିବାର ଉତ୍ତରୁ ରେମେଡ୍ ପଡ଼ିଆନ ହେବାରକି ଥିବା ସଭାତି ଯୋଗ ଦେବେ। ଏହି ଅବସରରେ ସେ ଜିଲ୍ଲାର ବହୁଟେ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କର ଏହି ଗସ୍ତକେ ସୁରକୃତି ଶେଷ କରିବା ଲାଗି ଜିଲ୍ଲା ପ୍ରଶାସନ ତରଫରୁ ସୁରକ୍ଷା ଆଉ ପାର୍କିଂର ବ୍ୟବସ୍ଥା ବାବଦେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମ ଥି ନାଁ ଲେଖା ପହିଲା ଖେପ୍ର 2 ମେଧା ତାଲିକା ବାହାରବାରଟାକେ ସ୍ଥଗିତ ରଖାଯାଇଛି। ଆଜି ଏହି ମେଧା ତାଲିକା ବାହାରବାର ଲାଗି ଧାରିଜ କରାଯାଇଥିଲା। ଉଚ୍ଚଶିକ୍ଷା ବିଭାଗ ତରଫରୁ ବଦଲା ଯାଇଥିବା ସମୟସୂଚୀ ଖୁବ୍ ଜଲ୍ଦି ସାମ୍ସ ୟୁଜି ଡିଗ୍ରୀ ପୋର୍ଟାଲ୍ ଥି ବାହାର କରାଯିବା। ଏଥିଲାଗି ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଭାବେ ପୋର୍ଟାଲ୍ ଦେଖିବାରକେ ପରାମର୍ଶ ଦିଆଯାଇଛି। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆଣୁଥିବା ପେସାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବଛର ପୂର୍ତ୍ତି ଅବସରରେ 1994 ଜୁଲାଇ 2 ତାରିଖ ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଟା ଘନୀଭୂତ ହୋଇକରି ଆଇବା 2 ଭିତରେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଏତାର ପ୍ରଭାବ ଥି ଆଇବା 7 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା କଳାହାଣ୍ଡି ନବରଙ୍ଗପୁର କୋରାପୁଟ ଜିଲ୍ଲାନ ଆଜ ବେଲବୁଡ଼ା ତକ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏତାର ସହିତ 15 ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ସତର୍କ କରାଯାଇଛି। ଏଚଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଆକାଶବାଣୀ ବଲାଙ୍ଗୀର ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି ସକାଳ 7:25 ଶୁଣିପାରିବେ ଓଡ଼ିଆ ଭକ୍ତିଗୀତ ଚାଷର ହାଲ ସକାଳ 7:35। ଏଥିରେ ଧାନର ଗଜା ପରୀକ୍ଷା ସମ୍ପର୍କରେ ସୂଚନା ଦେବୁ। ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ ପ୍ରଚାରିତ ହେବ ସକାଳ 7:40। ସକାଳ 7:50 ହିନ୍ଦୀ ଭଜନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲିକ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:45 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ। ସକାଳ 9:00-10:00 ଏବଂ 10:05-11:00 ଯାଏଁ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଏଗାରଟାରେ ବାତାୟନ, ଏଥିରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ ଲଘୁ ସଙ୍ଗୀତ ଶୁଣିପାରିବେ ଦିନ 12:00। ବିବିଧ ଭାରତୀ କାର୍ଯ୍ୟକ୍ରମ ଆପଣମାନେ ପୁଣି ଶୁଣିପାରିବେ ଦିନ 12:30 ଗୋଟାଏ ବଜେ 50 ଯାଏ ଏବଂ 2:45 ଅପରାହ୍ନ 4:00 ଯାଏ। 4:00 ସନ୍ଦେଶ ଟୁ ସୋଲଜର ରିଲିକିଲ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। NCERT କାର୍ଯ୍ୟକ୍ରମ ଅପରାହ୍ନ 5:00। ଓଡ଼ିଆ ସୁଗମ ସଙ୍ଗୀତ ପ୍ରଚାରିତ ହେବ ସନ୍ଧ୍ୟା 5:30। ସନ୍ଧ୍ୟା 5:45 ଶୁଣିପାରିବେ ହିନ୍ଦୀ ଭକ୍ତିଗୀତ। ଶ୍ରୋତବନ୍ଧୁ, ଏହି ଥିଲା କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:02। ଆଞ୍ଚଳିକ ସମ୍ବାଦ ରିଲିକିର ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ 8ଟି ବିଭାଗର 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାର କାର୍ଯ୍ୟକାରିତା ପାଇଁ 5 ବର୍ଷରେ ପ୍ରାୟ 5,468 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ 32 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ଅବଶିଷ୍ଟ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆଗାମୀ 4 ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ ଲାଗି 3,506.99 କୋଟି ଟଙ୍କା ମଞ୍ଜୁର କରାଯାଇଛି। କ୍ୟାବିନେଟ୍ରେ ବିଭିନ୍ନ ସଡ଼କ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି।
1: ଜୟଦେବ ବିହାରରୁ ନନ୍ଦନକାନନ ରୋଡ୍ ଅଛି, ତାର 8 ଲେନିଂ କରାଯିବ, ଆଉ ସେଇଟା ଆମେ 2 ବର୍ଷରେ କମ୍ପ୍ଲିଟ୍ କରିବୁ। ସୁନ୍ଦରଗଡ଼ ଜିଲ୍ଲାରେ 6.8 କିଲୋମିଟରର ଗୋଟେ ରୋଡ୍, ଯୋଉଟାକି ଡାଇଭର୍ଜନ ରୋଡ୍ ଫ୍ରମ୍ ଦୁଦ୍କା ଟୁ ଗୋପାଳପୁର ଟୁ ତୋପରିଆ, 6 ଲେନ୍ ରୋଡ୍ ୱିଥ୍ ସର୍ଭିସ ରୋଡ୍, ସୁନ୍ଦରଗଡ଼ରେ ଏଇଟା କରାଯାଉଛି, ଆଉ ଆମେ 1.5 ବର୍ଷରେ ଏଇଟା କମ୍ପ୍ଲିଟ୍ କରିବୁ।
0: କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅମାଠ ଗ୍ରାମ ନିକଟ ତେଲନଦୀ ଅବବାହିକା ଏବଂ ବରଗଡ଼ ଜିଲ୍ଲା ଜାମୁତପଲ୍ଲୀ ଅଙ୍ଗ ନଦୀରେ ଆନ୍ତଃ ଜଳାଶୟ ନିର୍ମାଣ, ଓଡ଼ିଶା ଗଭୀର ସମୁଦ୍ରରେ ମାଛଧରା ମିଶନରେ 2,295 କୋଟି ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟର ଡିଜିଟାଲ୍ ଭିଭିଭୂମିକୁ ସୁଦୃଢ଼ କରିବାରେ ଓଡ଼ିଶା ରାଜ୍ୟ ଡାଟା ସେଣ୍ଟର 2.0 ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ଅନୁମତି ଦେଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳକୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ସମୀକ୍ଷା ବୈଠକରୁ ଚିଠା ଭୋଟର ତାଲିକା ପ୍ରକାଶ ପରେ ଆସନ୍ତା 5 ତାରିଖରୁ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ ଏବଂ ନୂଆ ଭୋଟରଙ୍କ ନାମ ସଂଯୋଜନ ପାଇଁ ଫର୍ମ 6, ନାମ ବାଦ ପାଇଁ ଫର୍ମ 7 ଏବଂ ସଂଶୋଧନ ପାଇଁ ଫର୍ମ 8 ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ଇଲେକ୍ଟ୍ରୋନିକ୍ ଭେହିକିଲ୍ ପଲିସି 2021ର ଅବଧିକୁ ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅବଧି ବୃଦ୍ଧି ହେବା ଦ୍ୱାରା ବୈଦ୍ୟୁତିକ ଯାନ କ୍ରୟ କରୁଥିବା ହିତାଧିକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏଥିସହ ପଞ୍ଜୀକରଣ ଓ ସଡ଼କ ଟିକସ ଛାଡ଼ ମଧ୍ୟ ମିଳିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 251ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ରେ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ ମେଳା 2026 ଉଦ୍ଯାପିତ ହୋଇଛି। ଏଥିରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସରକାରଙ୍କ ବିଭିନ୍ନ ସହାୟତା, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଏବଂ ପିଏମ୍ଏଫ୍ଏମ୍ଇ ଯୋଜନା ଅଧୀନରେ ଉପଲବ୍ଧ ଋଣ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ସୂଚନା ଦିଆଯାଇଥିଲା। ସେହିପରି ବରଗଡ଼ ଓ ରାୟଗଡ଼ାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ଉଦ୍ୟୋଗର ବିକାଶ ଏବଂ ସ୍ଥାନୀୟ ଉଦ୍ୟୋଗୀଙ୍କୁ ସରକାରୀ ଯୋଜନାର ସୁବିଧା ସମ୍ପର୍କରେ ଅବଗତ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନଗଣନା ଅଧିକାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଧିକାରୀମାନଙ୍କୁ ସଠିକ୍ ଭାବରେ ଜନଗଣନା ସମ୍ପର୍କିତ ସୂଚନା ସଂଗ୍ରହ ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି। ନବରଙ୍ଗପୁର ଜିଲ୍ଲାରେ ପୁଲିସ୍ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ନିଶା ସେବନର କୁପ୍ରଭାବ ଓ ନିଶାମୁକ୍ତ ସମାଜ ଗଠନରେ ପୁଲିସ୍ ଓ ସାଧାରଣ ଜନତାଙ୍କ ମିଳିତ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଭଣ୍ଡାରୀପୋଖରୀ ବ୍ଲକର ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟରେ କିଶୋର ନ୍ୟାୟ ଆଇନ ଏବଂ ଶିକ୍ଷାର ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଓଡ଼ିଶା ଫୁଟବଲ ସଂଘ ଏବଂ ରାଜ୍ୟ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଫାଓ ଫୁଟବଲ ଲିଗ୍ ଆରମ୍ଭ ହୋଇଛି। ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 21ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା 1 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ

0: ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ, ଏଥିରେ ଶୁଣନ୍ତୁ ଆମାଶୟ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନିରଞ୍ଜନକର।
2: ବାରମ୍ବାର ହେଉଥିବା ତରଳ ଝାଡ଼ାରେ ଯଦି ନାଳ ବା ରକ୍ତ ପଡ଼େ ତାହାକୁ ଆମେ ଆମାଶୟ ବା ବ୍ଲଡି ଡାଇରିଆ ବୋଲି କହିଥାଉ। ଏହା ସାଧାରଣତଃ 2 ପ୍ରକାରର, ଯଥା ଆମିବାଜନିତ ଆମାଶୟ ଓ ଜୀବାଣୁଜନିତ ଆମାଶୟ। ଆମିବାଜନିତ ଆମାଶୟ ସାଧାରଣତଃ ଏଣ୍ଟାମି ବା ହିଷ୍ଟୋଲିଟିକା ଯୋଗୁଁ ହୋଇଥାଏ ଏବଂ ଜୀବାଣୁଜନିତ ଆମାଶୟ ସାଧାରଣତଃ ସିଗେଲା, ଇକୋଲାଇ, ସାର୍ମୋନେଲା, ଏର୍ସିନିଆ ଆଦି ଜୀବାଣୁମାନଙ୍କ ଯୋଗୁଁ ହୋଇଥାଏ। ଏହା ଜଳବାହିତ ରୋଗ, ଅପରିଷ୍କାର ଅପରିଚ୍ଛନ୍ନ, ବାସି, ଦୂଷିତ ଖାଦ୍ୟ ଖାଇବା ଓ ଦୂଷିତ ଜଳ ପିଇବା ଯୋଗୁଁ ଆମାଶୟ ହୋଇଥାଏ। ବର୍ଷା ଦିନେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ହେବାର କାରଣ ଅଧିକାଂଶ ପାନୀୟ ଜଳର ଉତ୍ସ ଦୂଷିତ ହୋଇପଡ଼େ। ଏହାଛଡ଼ା ବର୍ଷା ଦିନେ ସନସନ୍ତିଆ ଜାଗା, ପଚାଶଢ଼ା ଫଳ ଓ ପନିପରିବା ଉପରେ ମାଛି ବସିଥାନ୍ତି। ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଲେ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଜୀବାଣୁ ଆମ ଖାଦ୍ୟ ପଦାର୍ଥରେ ପେଟକୁ ଯାଇ ଖାଦ୍ୟନଳର ଆସ୍ତରଣରେ ବଢ଼ିଥାନ୍ତି। ଖାଦ୍ୟନଳର ଆସ୍ତରଣକୁ ନଷ୍ଟ କରିବା ଦ୍ୱାରା ସେଠାରେ ଘା ସୃଷ୍ଟି ହୁଏ ଓ ଜୀବାଣୁ ଧୀରେ ଧୀରେ ଶିରାକୁ ନଷ୍ଟ କରିବା ଦ୍ୱାରା ଝାଡ଼ାରେ ରକ୍ତ ବା ନାଳ ପଡ଼ିଥାଏ। ବେଳେବେଳେ ଖାଦ୍ୟନଳୀ କଣା ହେବାର ମଧ୍ୟ ସମ୍ଭାବନା ଥାଏ। ଆମାଶୟ ରୋଗରେ ବୃହତତନ୍ତ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଯେତେବେଳେ ଆମିବାଜନିତ ଆମାଶୟ ବୃହତତନ୍ତ୍ରକୁ ସଂକ୍ରମଣ କରିଥାଏ ତାହାକୁ ଆମେ ଆମୋବିକ୍ କୋଲାଇଟିସ୍ ବୋଲି କହିଥାଉ। ଏହି ରୋଗରେ ରୋଗୀର ତଳିପେଟ ସାଧାରଣତଃ ଦରଜ ହୁଏ। ଏହି ରୋଗର ସଠିକ୍ ଚିକିତ୍ସା ନହେଲେ ତାହା ବହୁ ଦିନ ଧରି ରହିଯାଏ ବା କ୍ରୋନିକ୍ ହୋଇଯାଏ। ଆମିବାଜନିତ ଆମାଶୟରେ ଯତ୍କୃତରେ ପୂଜ ହେବାର ସମ୍ଭାବନା ମଧ୍ୟ ଥାଏ। ତାହାକୁ ଆମେ ଆମୋବିକ୍ ଲିଭର୍ ଆବସେସ୍ ବୋଲି କହିଥାଉ। ଏହା ଗୋଟିଏ ସାଂଘାତିକ ରୋଗ। ଏହି ରୋଗରେ ରୋଗୀର ଡାହାଣ ପେଟ ଦରଜ ହେବା ସଙ୍ଗେ ସଙ୍ଗେ ଜ୍ୱର ମଧ୍ୟ ଆସେ। ଏହାର ସଠିକ୍ ନିରୂପଣ ଓ ଚିକିତ୍ସା କରା ନଗଲେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ସାଧାରଣତଃ ଦେଖାଯାଇଛି ଆମାଶୟ ଝାଡ଼ାରେ ରୋଗୀର ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କରେ, ରୋଗୀକୁ ଦୁର୍ବଳ ଲାଗେ, ରୋଗୀ ମାଂସପେଶୀରେ ଓ ବିଭିନ୍ନ ଗଣ୍ଠିଗୁଡ଼ିକରେ ଯନ୍ତ୍ରଣା ଅନୁଭବ କରେ, କମ୍ପ ହୋଇ ଜ୍ୱର ଆସେ, ବେଳେବେଳେ ବାନ୍ତି ମଧ୍ୟ ହୁଏ। ବାରମ୍ବାର ରୋଗୀର ଝାଡ଼ାରେ ନାଳ ବା ରକ୍ତ ପଡ଼ୁଥିବାରୁ ରୋଗୀର ରକ୍ତହୀନତା, ଜଳଶୁଷ୍କତା ଆଦି ଦେଖାଦେଇଥାଏ। ରୋଗୀର ଜଳଶୁଷ୍କତା ଦେଖାଦେଲେ ଘରେ ମିଳୁଥିବା ପଦାର୍ଥ ଯଥା ଉପଯୁକ୍ତ ପରିମାଣର ଲୁଣ ଓ ଚିନି ସର୍ବତ, ତୋରାଣି, ପଇଡ଼ ପାଣି ଆଦି ରୋଗୀକୁ ପିଇବାକୁ ଦେବା ଆବଶ୍ୟକ। ORS ଦ୍ରବଣ ପ୍ରସ୍ତୁତ କରି ରୋଗୀକୁ ଦେବା ଉଚିତ। ହାତକୁ ଭଲ ଭାବରେ ଧୋଇ 1 ଲିଟର ପାଣିରେ 1 ପ୍ୟାକେଟ୍ ORS ଗୁଣ୍ଡତକ ଢାଳି ଭଲ ଭାବରେ ଗୋଳାଇ ତାହା ରୋଗୀକୁ ପିଇବାକୁ ଦେଲେ ରୋଗୀ ସତେଜ ରହେ। ଏହି ଦ୍ରବଣର ବିଶେଷତ୍ୱ ହେଉଛି ଯେ ରୋଗୀ ପାଇଁ ଆବଶ୍ୟକ ବିଭିନ୍ନ ଉପାଦାନ ସଠିକ୍ ଅନୁପାତରେ ମିଳିଥାଏ। ପ୍ରସ୍ତୁତ କରାଯାଇଥିବା ଦ୍ରବଣକୁ 24 ଘଣ୍ଟା ମଧ୍ୟରେ ବ୍ୟବହାର କରିବା ଉଚିତ। ଏଥିରୁ କିଛି ବଳିଲେ ତାହାକୁ ବ୍ୟବହାର ନକରି ଫୋପାଡ଼ି ଦେବା ଉଚିତ। ଏହି ORS ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳେ। ଏହି ରୋଗ ବିଷୟରେ ଜାଣିବାକୁ ହେଲେ ଝାଡ଼ାର ପରୀକ୍ଷା କରିବାକୁ ପଡ଼ିଥାଏ। ଝାଡ଼ାର କଲଚର ଆଣ୍ଡ ସେନ୍ସିଟିଭିଟି ପରୀକ୍ଷା ଦ୍ୱାରା ଏହି ରୋଗ କେଉଁ ଜୀବାଣୁ ଯୋଗୁଁ ହୋଇଥାଏ ଏବଂ ସେଥିପାଇଁ କେଉଁ ଔଷଧ ପ୍ରୟୋଗ କରିବା ବିଧେୟ ସହଜରେ ଜଣାପଡ଼େ ଏବଂ ଚିକିତ୍ସା କ୍ଷେତ୍ରରେ ସୁବିଧା ହୋଇଥାଏ। ବେଳେବେଳେ ଏହି ରୋଗରେ ଖାଦ୍ୟନଳୀରେ ଘା ବା ଯତ୍କୃତରେ ପୂଜ ହେଲେ ରୋଗୀକୁ ଡାକ୍ତରଖାନାରେ ରଖିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାରର ପରୀକ୍ଷା ଯଥା ପେଟର ଅଲ୍ଟ୍ରାସାଉଣ୍ଡ, ଏଣ୍ଡୋସ୍କୋପି ଆଦି କରିବାକୁ ପଡ଼ିଥାଏ। ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ ସିରା ମଧ୍ୟ ଦେଇ ବିଭିନ୍ନ ଅନୁପାତରେ ରୋଗୀକୁ ଦେବାକୁ ପଡ଼ିଥାଏ। ସଠିକ୍ ଅନୁପାତରେ ଫୁଲ୍ କୋର୍ସ ଔଷଧ ରୋଗୀ ଖାଇବା ଉଚିତ। ଦେଖାଯାଇଛି ଯେ କିଛି ରୋଗୀ ଔଷଧ ବ୍ୟବହାର 2 ବା 3 ଦିନ କଲାପରେ ବନ୍ଦ କରିଦେଇଥାନ୍ତି ଏବଂ ପୁନଶ୍ଚ କିଛି ଦିନ ପରେ ସେହି ରୋଗର ଶିକାର ହୋଇଥାନ୍ତି। ଶିଶୁର ଆମାଶୟ ଝାଡ଼ା ହେଲେ ମା' କ୍ଷୀର ବନ୍ଦ କରିବା ଉଚିତ ନୁହେଁ। ଶିଶୁର ଖାଦ୍ୟ ବନ୍ଦ କରନ୍ତୁ ନାହିଁ। ଅଧିକ ଝାଡ଼ା ହେଲେ, ବାରମ୍ବାର ବାନ୍ତି କଲେ, ଭଲ ନ ଖାଇଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଆମାଶୟ ଝାଡ଼ାରୁ ରକ୍ଷା ପାଇବାର ଉପାୟ ହେଲା ଆମେ ସମସ୍ତେ ଖାଇବା ପୂର୍ବରୁ ଭଲ କରି ହାତ ଧୋଇ ଖାଇବା ଉଚିତ। ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣିକୁ ଭଲ ଭାବରେ ଗରମ କରି ବା ଫୁଟାଇ ପିଇବା ଉଚିତ। ଯେହେତୁ ଏହା ଏକ ସଂକ୍ରାମକ ରୋଗ, ପୂର୍ବରୁ ସତର୍କ ନ ରହିଲେ ପରିବାରର ସମସ୍ତ ସଦସ୍ୟ ରୋଗ ସଂକ୍ରମଣ ହେବାର ଆଶଙ୍କା ଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆମାଶୟ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନକର।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ଜାପାନ ବାର୍ଷିକ ସମ୍ମିଳନୀ। ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଜାପାନ ପ୍ରତିପକ୍ଷ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରୁ ଆଜି ଭିବିଜି ରାମଜୀ ଆଇନର ହେବ ଜାତୀୟ ଶୁଭାରମ୍ଭ। ବୈଦେଶିକ ସଚିବ ବିକ୍ରମ ମିଶ୍ରଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କଲେ ସରକାର। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2295କୁ ବୃଦ୍ଧି। ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ, ବେଲଜିୟମ, ଇଂଲଣ୍ଡ, ମେକ୍ସିକୋ ଓ ନରୱେ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ସହିତ ଏହାର ଅଗ୍ରଗତିର ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ସମ୍ପର୍କରେ ଉଭୟ ପକ୍ଷ ମତ ବିନିମୟ କରିବାର ସୁଯୋଗ ପାଇବେ। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଇତିମଧ୍ୟରେ ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଏହା ହେଉଛି ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ସରକାରୀ ଭାରତ ଗସ୍ତ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱପୂର୍ଣ୍ଣ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି। 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5 ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ। ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି ଏବଂ ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ। ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ସାନାଇ ତାକାଇଚିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିବା ଲାଗି ଆଗ୍ରହୀ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଆଲୋଚନା ମାଧ୍ୟମରେ ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀ ଅଧିକ ସଶକ୍ତ ହୋଇପାରିବ। ଜାପାନ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଭାରତ ଗସ୍ତ ଅବସରରେ ତାଙ୍କୁ ସ୍ୱାଗତ କରିବା ଲାଗି ଶ୍ରୀ ମୋଦି ନିଜର ଆଗ୍ରହ ପ୍ରକାଶ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ବଜାୟ ରଖିବା ଦିଗରେ ଉଭୟ ଦେଶ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଭିବିଜି ରାମଜୀ ଆଇନ 2025 ଆଜି ଆନ୍ଧ୍ରପ୍ରଦେଶରେ ଜାତୀୟ ଶୁଭାରମ୍ଭ କରାଯିବ। ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ବୁଲାଭାରିପଲ୍ଲେ ଅନ୍ତର୍ଗତ ମୁକାଭାରିପଲ୍ଲେ ଗ୍ରାମରେ ଏହି ଅବସରରେ ଏକ ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ନିଶ୍ଚିତ କାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତି କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ

0: ଏବଂ ଫିଫା ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ଫ୍ରାନ୍ସ ବେଲ୍ଜିୟମ୍ ଇଂଲଣ୍ଡ ମେକ୍ସିକୋ ଓ ନରୱେ ବିଜୟୀ ସମ୍ବାଦ ଶେଷ ହେଲା।
1: आकाशवाणी कटक।

0: ଭକ୍ତି ଗୀତ ଶୁଣୁଥିଲେ। ଗୀତ ରଚନା କରିଥିଲେ ସୁରେନ୍ଦ୍ରନାଥ ସେଠୀ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ। ଆକାଶବାଣୀ ବଲାଙ୍ଗୀର, ଏବେ ଶୁଣିବା ଚାଷର ହାଲ।
1: ଗଲା ଚାଷ ବାତରେ ଆମେ ବିହନ ଘିନ୍ବାର ଆଗରୁ, ଧାନ ବିହନ ଯଦି ଆମେ ଘିନୁଛୁ ତାର ଆଗରୁ କେନ୍ କେନ୍ ଉପରେ ଆମେ ଧ୍ୟାନ ଦେବାର କଥା, ସେ ଉପରେ ଆମେ ଭିନ୍ନେ ଭିନ୍ନେ କଥାମାନେ ହଉଥିଲୁ। ଆଜି ଆମେ ଜାଣ୍ମା ଯେ ଧାନର ଗଜା ପରୀକ୍ଷାକେ ଆମେ କେନ୍ତାକିରି କର୍ମା, ଆର୍ କେନ୍ ହିସାବରେ ଆମେ ଠିକ୍ ଗଜା।

0: ବଢ଼ିଆ ଅଛେ, ଚାଷର ଲାଗି କିଛି ଅସୁବିଧା ନାଇଁ ଜାଣିପାର୍ମା। ପହଲା କଥା ହଉଛେ, ଯେନ୍ ଜାଗାରେ ଚାଷୀ ଭାଇମାନେ ବିହନ ସବୁ ବ୍ୟବହାର କରୁଛନ୍, ବିହନକେ ଥରେ ଶୁଖେଇ ଦେବାରଟା କେତେ ନା କେତେ ବଢ଼ିଆ ଟାନ୍ ଖରାଥି, ପାଞ୍ଚ ଛଅ ଘଣ୍ଟା ଥରେ ଶୁଖେଇ ଦେବାରଟା ବଢ଼ିଆ, ଯଦି ଘରର ବିହନ ବ୍ୟବହାର କରୁଛନ୍। ଯେନ୍ ବିହନ ଚାଷୀ ଭାଇ ରଖିଛନ୍ ସେଟା ବିଶୋଧିତ ହେଇଛେ କି ନାଇଁ ଇଟା ଟିକେ ଧ୍ୟାନ ଦେବାର କଥା। ବାହାରୁ ଯେତେବେଲେ ଆମେ କେନ୍ସି ଜାଗାରୁ ଧାନ ବିହନ ଘିନି ଆନୁଛୁଁ, ସେ ଜାଗାରେ ଆମେ ଦେଖମା ଯେ ଇଟା ବିଶୋଧିତ ହେଇକିରି ପ୍ୟାକିଂ କରାହେଇଛେ କି ନାଇଁ। ବିଶୋଧିତ ଧାନ ଆଇକା କେନ୍ତାକିରି ଆମେ ଜାନ୍ମା ବୋଇଲେ, ଯେନ୍ ପ୍ୟାକେଟ୍ରେ ସେଟା ସବୁ ଭରା ହେଇଥିବା, ଯେନ୍ ବସ୍ତାରେ ସେଟା ଭରା ହେଇଥିବା, ସେଥିରେ ଲେଖା ହେଇଥିସି ଯେ ଇଟା ବିଶୋଧିତ ଏ ବୋଲିକିରି, ସେଟା ଆଜ୍ଞା ଆମ୍କେ ଦେଖ୍ମା। ଯଦି ଆମେ ଘରର ଧାନ ବ୍ୟବହାର କରୁଛୁଁ, ଉଷ କଷା ଦେଇକିରି କ୍ୟାପ୍ଟେନ୍ ହେଲା, ଥିରାମ ହେଲା, ଇଟା ମାନେ ଦିଆଯାଇସି, ଇଟାକେ ଟ୍ରାଇକୋଡର୍ମା ବି ଦିଆଯାଇସି, ବିଶୋଧକ ହିସାବରେ ଇ ଜିନିଷ୍ମାନ୍କେ ବ୍ୟବହାର କରାଯାଇସି। ଆର୍ ଇଟା ଯଦି ଦେଇକିରି ରଖିଛନ୍ ବୋଇଲେ ଧାନ କେତେ ନା କେତେ ବଢ଼ିଆ କଥା, ବଢ଼ିଆ ଗଜା ବି ହେବା। ତାର୍ ବାହାରେ ବି ଯଦି ଆମେ ଚାହିଁମା ଯେ ଗଜା ଟିକେ ପରୀକ୍ଷା କରୁ ଚାଷର ଆଗରୁ, ମାନେ ଯଦି ଗଜା ପରୀକ୍ଷା କରୁଛୁ ଆର୍ ଆମର କିଛି ସନ୍ଦେହ ନେଇଥିବା, ସେ ସମୟ ଆଜ୍ଞା ଆମେ କାଣା କର୍ମା, ଯେନ୍ ଧାନ ଆମେ ରଖିଛୁଁ ସେ ସବୁ ଧାନରୁ କିଛି ନେଇ ହେଲେ ଶହେଟା ଧାନ, ଶହେଟା ହଉ, ଶହେଟା ଯଦି ନେଇ ହେଉଛେ ଦଶଟା ହଉ, ଶହେଟା ଧାନକେ ଆଣିକିରି ଆମେ କାଣା କର୍ମା, ଗୋଟେ ସୂତା ଇ ଯେନ୍ଟାକି ଆମର ସୂତାର କପଡ଼ା ବୋଲିକିରି କୁହାହେଉଛି, ସେ କପଡ଼ାଥି ସେ ଧାନକେ ସବୁ ତାମାନେ ବୁତରେଇ ଦେମା। ଆଠ ଦଶ ଘଣ୍ଟା କିଛି ନାଇଁ ହେଲା ବାର ଘଣ୍ଟା ତକ ଜଣେ ଚାଷୀ ଭାଇଟାକେ ବୁତରେଇ ଦେଇପାରିବେ। ବୁତରେଇକିରି ସେଟାକେ ଏଥର ମାଟିରେ ନେଇକିରି ଆମେ ତୁପି ଦେମା, କମ୍ ଗାଡ଼ କରିକିରି, କେନ୍ସି ପାନ୍ ପଡ଼ୁଥିଲା ଉହ୍ଲା ଜାଗା ଗୋଟେ ଥି ସେଟାକେ ଏଥର ଆମେ ତୁପି ଦେମା। ଆଠ ଦଶ ଘଣ୍ଟା ପରେ, ଦିନେ ପରେ ଆମେ ଯେତେବେଲେ ଦେଖମା ସେଟାକେ ଖୁଲିକିରି ଯେ ଗଜା ମାରିଛେ କି ନାଇଁ, ଯଦି ଗଜା ମାରିଛେ କପଡ଼ା ବାହାରକେ ଗଜା ବାହାରି ଆଇଛେ ବୋଲେ କେନ୍ଦ୍ରେ କେତେ ବଢ଼ିଆ। ତାର୍ ବାହାରେ ଆମେ ଯେତେବେଲେକେ ଦେଖୁଛୁଁ ଯେ ଗଜା ଯଦି ଠିକ୍ ହିସାବରେ ହେଇଛେ, ଇନେ ଆମକୁ ଟିକେ ପରିଶ୍ରମ କର୍ବାକେ ପଡ଼୍ବା, ଗଣ୍ବାକେ ପଡ଼୍ବା। ଶହେଟା ଯେନ୍ ଧାନ ଆମେ ନେଇଥିଲା, କେତେଟା ଧାନ ବଢ଼ିଆ ହିସାବରେ ଗଜା ହେଇଛେ ସବୁ କେ ଘା ଗନିଦେମା। ଯଦି ଶହେରୁ ଅଶୀଟା ଯଦି ଧାନ ବଢ଼ିଆ ଗଜା ହେଇଛେ ବୋଇଲେ ଆମେ ଜାନ୍ମା ଯେ ଆମର ଇ ଯେତ୍କି ଧାନ ରଖିଛୁ ଇଟା ଗଜା ଦେବାର କ୍ଷମତା କେତେ କେତେ ବଢ଼ିଆ, ଆର୍ କିଛି ଅସୁବିଧା ନେଇ କରିପାରେ, ଆରାମ ସେ ଇଟାକେ ଚାଷୀ ଭାଇ ନେଇକିରି ବ୍ୟବହାର କରିପାରିବେ, ଇଟା ହେଲା ତାର ପରୀକ୍ଷା। ଯଦି ଶହେଟା ନେଇ ନେଇ ଆମେ ଦଶଟା ଧାନ ନେମା, ଦଶଟା ଧାନରୁ ଆମେ ଦେଖମା ଯେ ଆଠଟା ଖଣ୍ଡେ ଧାନ ହେଇଛେ କି ନାଇଁ, ଆଠଟା ଯଦି ଗଜା ବି ଠିକ୍ ହିସାବରେ ହେଇଛେ ବୋଇଲେ ଆମେ ଜାନ୍ମା ବିହନର ଗଜା କ୍ଷମତା ବଢ଼ିଆ ଅଛେ, ଆଗକି ଅସୁବିଧା ନେଇ ପଡ଼ିପାରେ। ଆର୍ ଗୋଟେ ପ୍ରକ୍ରିୟା ହିସାବରେ ଯଦି ଆମେ ଦେଖମା ବୋଇଲେ, ଧାନ ବୁନ୍ବାର ଆଗରୁ କାଣା କରାହେଇଛି, ସବୁ ଧାନକେ ପାଣି ରେଘା ଟିକେ ଛାଣି ଦିଆଯାଇଛି, ଲୁଣ ପାଣିରେ ଦଶ ଲିଟର ପାଣିରେ ଦେଢ଼ କେଜି ଖଣ୍ଡେ ନୁନ୍କେ ନେଇକିରି ଗୁଲି ଦେବେ, ଆର୍ ସବୁ ଧାନକେ ଘା ସେଥିରେ ମାନେ ପକେଇଦେବେ, ହେନେ ଏଥର ଛାନି ହେଇଯିବା। ଯେନ୍ ଧାନ ଉପଲି ଆଇଲା ସେଟା ଆମର ପୁଲ କଣ୍ଠା, ସେତାର ତାମାନେ ଗଜା ଦେବାର ବି ଭଲ କ୍ଷମତା ନେଇନ ବୋଲିକିରି ଆମେ ଜାନ୍ମା, ଆର୍ ସେଟାକେ ଅଲଗେଇ ଦେମା। ଆର୍ ବାକି ଯେ ନୁନ୍ ପାଇନ୍ତି ରହିଗଲା ଧାନକେ, ସେଟାକେ ଦୁଇ ତିନ ଥର ଘାଏ ସଫା ପାଣିରେ ଆର୍ ଥରେ ଧୋଇ ଦେଇକିରି ଏଥର ଫେର୍ ଘାଏ ବତର କରି ଆମେ ଶୁଖେଇ ରଖମା। ସେଟା ବି ହଉଛେ ଗୋଟେ ଧାନ ବୁନ୍ବାର ଆଗରୁ ଗୋଟେ ବହୁତ ବଢ଼ିଆ ଗୋଟେ କୌଶଲ ଚାଷୀ ଭାଇ ବି ଯେନ୍ଟା କରସନ୍। ଏତ୍କିଟେ ଜିନିଷ୍ମାନେ ରହିଛେ, ଇଟାକେ ଧ୍ୟାନ ଦେଇକିରି ଆମେ ଗଜା ପରୀକ୍ଷା ଉପରେ ଯଦି ଟିକେ ସଚେତନ ଅଛୁ, ହେତେ ଅସୁବିଧା ଆମର ଚାଷରେ ହେଇନପାରେ। ବଢ଼ିଆ ହିସାବରେ ଯେତେବେଲେକେ ଆମେ ମାନେ ଗଜା ଠିକ୍ ଥିବାର ଧାନ ନେଇକିରି ପକାମା, ଭଲ ହେଇପାର୍ବା।
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ବଲାଙ୍ଗୀର। ବର୍ତ୍ତମାନ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସ।

0: ପ୍ରଜର୍ଗୁଲୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ।
1: ଆମ ସହିତ ଅଛନ୍ତି ଡକ୍ଟର ଅମ୍ବୁଜା କୁମାର ବିଶ୍ୱାଳ, ପେଡିଟ୍ରିସିଆନ ବଲାଙ୍ଗୀରରୁ। ଡାକ୍ତର ମହୋଦୟ, ସ୍କୁଲ ପୁଣି ଖୋଲିଛି ଏବଂ ବର୍ଷା ମଧ୍ୟ ଆରମ୍ଭ ହୋଇଛି, ଏହି ସମୟରେ ପିଲାମାନେ ବାରମ୍ବାର ଅସୁସ୍ଥ କାହିଁକି ହୁଅନ୍ତି?
2: ଏହା ଗୋଟେ ସବୁବେଳେ କମନ୍ ପ୍ରୋବ୍ଲେମ୍ ଆମ ଛୁଆମାନଙ୍କ ପାଖରେ ଦେଖାଯାଏ କି ଯେତେବେଳେ ସ୍କୁଲ ଖୋଲୁଥାଏ ଏବଂ ବର୍ଷା ଋତୁ ଆସିଥାଏ, ସେ ସମୟରେ ଛୁଆମାନଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର, ଥଣ୍ଡି ଏହିସବୁ ଜିନିଷ ବେଶୀ ଦେଖାଯାଏ। ଏହାର କାରଣ ହେଲା ପାଗର ପରିବର୍ତ୍ତନ, ବର୍ଷାରେ ଭିଜିଯିବା ଏବଂ ଦୀର୍ଘ ସମୟ ଧରି ଭିଜା ପୋଷାକ ପିନ୍ଧି ରହିବା ରହିଥାଏ ଛୁଆମାନେ, ସେଥିଲାଗି ବାରମ୍ବାର ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥାଏ। ତା ଛଡ଼ା ପିଲାମାନେ ସ୍କୁଲ ଫେରିବା ଭିତରେ ସବୁବେଳେ କ୍ରାଉଡେଡ୍ ବା ଭିଡ଼ାଭିଡ଼ ସମୟରେ ରହନ୍ତି, ବହୁତ ଲୋକ ଗୋଟେ ଶ୍ରେଣୀ ଗୃହରେ ରହନ୍ତି, ତ ସେମାନଙ୍କ ଯୋଉ ଅନ୍ୟ ପିଲା ପାଖରେ ଭାଇରାଲ ଇନଫେକ୍ସନ ହୋଇଥାଏ, ତ ସେଇଟା ଅନ୍ୟ ପିଲାମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥାଏ। ଅଭିଭାବକମାନେ ପିଲାମାନଙ୍କୁ ବାରମ୍ବାର ହାତ ଧୋଇବାକୁ ଉତ୍ସାହିତ କରିବା ଉଚିତ। ବର୍ଷାରୁ ଫେରିବା ପରେ ଭିଜା ପୋଷାକ ତୁରନ୍ତ ବଦଳାଇବା ଆବଶ୍ୟକ।

0: ଜନସ୍ୱାସ୍ଥ୍ୟର ହିତରେ ଆଲିମ୍ବିକ ଫାର୍ମା ଦ୍ୱାରା ଜାରି କରାଯାଇଛି।
1: ଏବେ ଶୁଣିବା ହିନ୍ଦୀ ଭଜନ। ନିଜ ରଚନାରୁ ଗାଇଛନ୍ତି ହରିଓମ ଶରଣ। ସଙ୍ଗୀତ ମୁରଲୀ ମନୋହର ସ୍ୱରୂପ।

ହିନ୍ଦୀ ଭଜନ ଶୁଣୁଥିଲେ। ନିଜ ରଚନାରୁ ଗାଇଥିଲେ ହରିଓମ ଶରଣ, ସଙ୍ଗୀତ ମୁରଲୀ ମନୋହର ସ୍ୱରୂପ। ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ ଶ୍ରୀକ୍ଷେତ୍ର ମାଧୁରୀ ରିଲିକିର ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କର ମହାସ୍ନାନ ଉତ୍ସବ ଓ ଗଜାନନ ବେଶ ପର୍ବ ସରିବା ପରେ ତିନି ଠାକୁର ପହଣ୍ଡି ବିଜେ ହୋଇ କଳାହାଟ ଦ୍ୱାରଠାରୁ ଚନ୍ଦନ ଅର୍ଗଳି ମଧ୍ୟସ୍ଥ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି। ଏହି ସମୟରେ ଠାକୁରମାନେ ଅଣସର ତାଟି ନିର୍ମିତ ଗୃହରେ ରୁହନ୍ତି। ଏହାକୁ ଅଣସର ଗୁମୁଟି କୁହାଯାଏ। ଅଣସରର ଐତିହ୍ୟ ସମ୍ପର୍କରେ ଆଲୋଚନା କଲେ ଜଣାଯାଏ ଯେ ରାଜା ଇନ୍ଦ୍ରଦ୍ୟୁମ୍ନ ଦାରୁ ପ୍ରାପ୍ତ ହୋଇ 15 ଦିନ ଧରି ଗୁପ୍ତରେ ବିଗ୍ରହ ନିର୍ମାଣ କରିଥିଲେ।

0: ବିଗ୍ରହମାନେ ଅଣସର ଗୃହରେ ଅବସ୍ଥାନ କରୁଥିବାରୁ ତାଙ୍କ ଅନୁପସ୍ଥିତିରେ ଚିତ୍ରକରମାନଙ୍କ ଦ୍ୱାରା ପ୍ରସ୍ତୁତ ଅଣସର ପଟି ଦେବତା ପୂଜା ପାଇଥାନ୍ତି। ଶେଷଦେବ ବଡ଼ ଠାକୁରଙ୍କ ବାଡ଼ରେ ରାମକୃଷ୍ଣ ନୃସିଂହଙ୍କର, ଭୁବନେଶ୍ୱରୀଙ୍କ ବାଡ଼ରେ ଶ୍ରୀଦେବୀ ଓ ଭୂଦେବୀ, ମହାନାରାୟଣଙ୍କ ବାଡ଼ରେ ଦୋଳଗୋବିନ୍ଦ ଓ ମଦନ ମୋହନଙ୍କ ସ୍ଥାପନା ହୋଇଥାଏ। ଚିତ୍ର ତ୍ରିମୂର୍ତ୍ତି ଓ ସପ୍ତମୂର୍ତ୍ତିଙ୍କୁ ମିଶାଇ ଦଶାବତାର ବୋଲି କୁହାଯାଏ। ସ୍ନାନ ପୂର୍ଣ୍ଣିମା ପରଠାରୁ ବିଜୟ ଅମାବାସ୍ୟା ପର୍ଯ୍ୟନ୍ତ ବିଜନତାରେ ବାସ କରୁଥିବା ଠାକୁରମାନଙ୍କର ସେବା ଓ ପୂଜାନୀତି ଭିନ୍ନ ପ୍ରକାରର। ତେବେ କ'ଣ କ'ଣ ସେ ସେବା ଓ ପୂଜାର ପରମ୍ପରା, ସେ ସମ୍ପର୍କରେ ଆଲୋକପାତ କରୁଛନ୍ତି ଆମ ଗହଣରେ ଉପସ୍ଥିତ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର।
1: ଏଇ ଅଣବସର ନୀତି ଆମର ନୀଳାଦ୍ରି ମହୋଦୟ 15 ଅଧ୍ୟାୟରେ ଉଲ୍ଲେଖ ଅଛି। ସ୍ନାନ ପୂର୍ଣ୍ଣିମା ଦିନ ରାତିରେ ପହଣ୍ଡି ହୋଇ ଠାକୁରମାନେ ସ୍ନାନବେଦୀରୁ ଫେରି ଶ୍ରୀମନ୍ଦିରର ଅଣବସର ବା ଅନସର ଘରେ ପିଣ୍ଡିରେ ପହଞ୍ଚିବା ପରେ ସେଠାରେ ଅବସ୍ଥାନ କରନ୍ତି, ଯୋଉଟାକି ଭିତର କାଠର ପାଖରେ। ଅଣବସର ପିଣ୍ଡିରେ ରହିବା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ବର୍ଷ ତମାମ ଲାଗି ହୋଇଥିବା ସୁନା ଚିତା ରାହୁରେଖା ଏକୁ ଓଲାରି ଭଣ୍ଡାର ମେକଅପ୍ ଏବଂ ତଢ଼ଉକରଣଙ୍କର ଜିମା ମଣତି ଦିଅନ୍ତି। ଏହି ହେଉଛି ସେଦିନର କାର୍ଯ୍ୟ। ସ୍ନାନ ପୂର୍ଣ୍ଣିମା ଠାରୁ ଅମାବାସ୍ୟା ଯାଏଁ ଏହି ଅଣବସର ନୀତି 15 ଦିନ ଚାଲିଥାଏ ଏବଂ ନବକଳବଳ ସମୟରେ ଏହାର ସମୟ 45 ଦିନ ଥିବାରୁ ଏକୁ ମହା ଅଣବସର ମଧ୍ୟ କୁହାଯାଏ। ଏହି ଅଣବସର ଘରେ କୋଠସୁଆଁ ସେବକମାନେ ଅଣବସର ପିଣ୍ଡିକୁ ଚାରିପଟେ ବାଉଁଶ ତାଟି ଦ୍ୱାରା ଘୋଡ଼ାଇ ଦିଅନ୍ତି। କେବଳ ଥୁକୁଡ଼ି ଦ୍ୱାର ମାନେ ମୁକ୍ତିମଣ୍ଡପ ସାମ୍ନାର ଗେଟ୍ରେ ଚୋରା ବାଟ ଥାଏ। ଅଣବସ ଭିତରକୁ କେବଳ ଦୈତାବତୀ ଛଡ଼ା ଅନ୍ୟ କେହି ଯାଇପାରନ୍ତି ନାହିଁ। ଏହି ସମୟରେ ଠାକୁରମାନେ ଏକ ବସ୍ତ୍ର ପରିଧାନ କରୁଥିବାରୁ ଦୈତାପତି ସେବାୟତମାନେ ମଧ୍ୟ ସେବା କରିବାକୁ ଏକ ବସ୍ତ୍ର ପରିଧାନ କରି ଠାକୁରଙ୍କ ନିକଟକୁ ଯାଆନ୍ତି।

0: ଦଇତା ମାନେ ପତ୍ର ପୁଷ୍ପ ଫଳମୂଳ ଓ ପଣା ପାଣି ଦ୍ୱାରା ଦେବତାମାନଙ୍କୁ ଆରାଧନା କରିଥାନ୍ତି। ଏହି ସମୟରେ ଠାକୁରମାନଙ୍କଠାରେ ଲାଗି ହେଉଥିବା ଅଣସର ପଣା ପ୍ରସିଦ୍ଧ। ରାଘବ ଦାସ ମଠରୁ ଆସିଥିବା ଧୁଆ ମୁଗ ଓ ପଣସ ଠାକୁରମାନଙ୍କଠାରେ ଲାଗି ହୁଏ। ଏହାକୁ ମୈଲମ ଭୋଗ ବା ଅଣସର ଚକଟା ଭୋଗ କୁହାଯାଏ।
1: ଦେବସ୍ନାନ ପୂର୍ଣ୍ଣିମା ଦିନ ରାତିଠାରୁ ଅଣସର ଆରମ୍ଭ କରାଯାଏ। ଯେହେତୁ ଠାକୁରମାନେ ବିଳମ୍ବ ରାତିରେ ଯାଉଛନ୍ତି, ଅଣବସରର ଏକ ଦିନ ଖଲର ହୋଇଯାଉଛି ସମୟ ଅଭାବରୁ, କିନ୍ତୁ ଅଣବସରର 15 ଦିନ ସେହି ଦିନଠାରୁ ରାତ୍ରରୁ ଆରମ୍ଭ ହୁଏ। ଅଣବସରର ଦ୍ୱିତୀୟ ଦିନ ଓଦା ଲୁଗା ଠାକୁରମାନଙ୍କର ଯେଉଁ ସେନାପଟା ଲାଗି ହୋଇ ପହଣ୍ଡି ବିଜେ କରି ରତ୍ନ ସିଂହାସନରୁ ସ୍ନାନବେଦୀକି ଯାଇଥାନ୍ତି, ଯେଉଁ ସେନାପଟାର ଓଦା ଲୁଗା ଗୁଡ଼ିକ ଦ୍ୱିତୀୟ ଦିନ ତିଥିରେ ତାକୁ ଦୈତାପତି ସେବାୟତମାନେ ତାଙ୍କ ଶିରଙ୍ଗରୁ ବାହାର କରନ୍ତି। ଶିରଙ୍ଗ ଭିଟା ପରେ ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ଫୁଲୁରୀ ତେଲ ହେଉଛି ଆମର ରାଶି ତେଲ, ଯେଉଁ ରାଶି ତେଲର କି ବର୍ଷ ତମାମ ସୁଗନ୍ଧ ଫୁଲ ଏବଂ ସୁଗନ୍ଧ ଜିନିଷ ପଡ଼ି ଓଡ଼ିଆ ମଠର ମାଟି ତଳେ ପୋତା ହୋଇ ରହିଥାଏ। ତା ଦେହରେ ରାଶି ତେଲ ମିଶି ଠାକୁରଙ୍କ ଦେହରେ ତିନି ବାଡ଼ରେ ଦୈତାପତିମାନେ ତାକୁ ଶିରଙ୍ଗରେ ଲଗାନ୍ତି। ତାହାକୁ ଫୁଲୁରୀ ଲାଗି ତେଲ ଲାଗି କୁହାଯାଏ।

ଚତୁର୍ଦ୍ଦଶୀ ଦିନ ବନକଲାଗି କରାଯାଏ। ଏହି ବନକଲାଗି ଆମର ଦତ୍ତ ମହାପାତ୍ର ସେବାୟତମାନେ ଠାକୁରମାନଙ୍କୁ ବନକଲାଗି କରନ୍ତି ଏବଂ ଅମାବାସ୍ୟା ଦିନ ଭୋରୁ ଠାକୁରମାନଙ୍କର ଯେଉଁ ଦଶ ଅବତାର ମୂର୍ତ୍ତି ଠାକୁରଙ୍କ ସାମ୍ନାରେ ବସିଥାନ୍ତି, ସେହି ଦଶ ଅବତାର ମୂର୍ତ୍ତିଙ୍କର ମଙ୍ଗଳାରତୀ ଏବଂ ଅବକାଶ ସରିବା ପରେ ଭିତରେ ଦୈତାପତି ସେବାୟତମାନେ ଜଗନ୍ନାଥଙ୍କୁ ଚକା ଅପସର ମସ୍ତକରେ ତକିଆ ଏବଂ ତଳେ ତକିଆ ଉପରେ ବସାଇବା ପରେ ତାକୁ ଚକା ଅପସର କୁହାଯାଏ। ଚକା ଅପସର ପରେ ଭିତର ତାଟି ଖୋଲାଯାଏ, ତାପରେ ନବଯୌବନ ଦର୍ଶନ କରାଯାଏ।

ସ୍ନାନବେଦୀରେ ମହାସ୍ନାନ ପରେ ଶ୍ରୀଜୀଉମାନେ ଏବେ ଲୌକିକ ମତରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଳତାଟି ଭିତରେ ସେମାନଙ୍କର ଉପଚାର ଓ ସେବା ଶୁଶ୍ରୂଷା କରାଯାଉଛି। ଭକ୍ତମାନେ ଆଉ ମହାପ୍ରଭୁଙ୍କ ଦର୍ଶନ ପାଉନାହାନ୍ତି। ତେବେ ଦେବାଧିଦେବ ଶ୍ରୀ ବିଷ୍ଣୁଙ୍କ ଦର୍ଶନ ଲାଗି ନୀଳଗିରି ବଦଳରେ ଏବେ ଭକ୍ତଙ୍କ ଭିଡ଼ ଜମୁଛି ବ୍ରହ୍ମଗିରିରେ। କିମ୍ବଦନ୍ତୀ ଅନୁଯାୟୀ ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଚତୁର୍ଭୁଜ ବ୍ରହ୍ମନାରାୟଣ ମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି। ସ୍ୱୟଂ ବ୍ରହ୍ମା ହିଁ ଏଠାରେ ତପସ୍ୟା କରିବା ସହ ଏହି ଦିବ୍ୟ ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରିଥିଲେ। ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ପ୍ରକଟ ହୋଇଥିଲା। ତେବେ ଅନେକ କାଳ ଧରି ଏହି ଲୀଳା ଗୋପ୍ୟ ହୋଇ ରହିବା ପରେ ମହାନ ବୈଷ୍ଣବ ସନ୍ଥ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ ସମୟରେ ଅଲାରନାଥଙ୍କ ମହିମା ପୁନର୍ବାର ଲୋକମୁଖରେ ପ୍ରଚାରିତ ହୋଇଥିଲା। ଶ୍ରୀ ଚୈତନ୍ୟ ଅଣସର ସମୟରେ ପ୍ରଭୁଙ୍କ ଦର୍ଶନ ପାଇଁ ଦୁଃଖିତ ହେବାରୁ ପୁରୀରୁ ପଶ୍ଚିମ ଦିଗରେ କିଛି ବାଟ ଯାଇ ଚତୁର୍ଦ୍ଧା ମୂର୍ତ୍ତି ବିଷ୍ଣୁଙ୍କ ଦର୍ଶନ ମିଳିବ ବୋଲି ଶୂନ୍ୟବାଣୀ ହେବାରୁ ସେ ବ୍ରହ୍ମାଗିରି ଯାଇଥିଲେ। ସେଠାରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ଚୈତନ୍ୟଙ୍କ ଆଗମନ ପରେ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ ବେଶ ପ୍ରସିଦ୍ଧି ଅର୍ଜନ କରିଛି। ଅଲାରନାଥଙ୍କ ସବୁଠାରୁ ପ୍ରିୟ ଭୋଗ ହେଉଛି କ୍ଷୀରି ଭୋଗ। ତେଣୁ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ ସହିତ କ୍ଷୀରି ଭୋଗ ଅର୍ପଣ କରୁଛନ୍ତି। ଅଣସର 15 ଦିନ ସମୟରେ ଏଠାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଭୋର 4ଟାରେ ମନ୍ଦିର ଦ୍ୱାର ଖୋଲାଯାଇ 6ଟା ସୁଦ୍ଧା ଅବକାଶ ଶେଷ ହେବା ପରେ ସକାଳ 7ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେଉଛି। ଅପରାହ୍ନ 2ଟାରେ ପ୍ରଭୁଙ୍କର ସ୍ୱତନ୍ତ୍ର କ୍ଷୀରି ଧୂପ ଅନୁଷ୍ଠିତ ହେଉଛି। 2:30ରେ ପ୍ରଭୁଙ୍କର ପହୁଡ଼ ହେବା ପରେ ପୁଣି ସର୍ବସାଧାରଣ ଦର୍ଶନ କରିପାରୁଛନ୍ତି। 6ଟାରେ ଆଳତୀ ପରେ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଦର୍ଶନ ଓ ତାପରେ ସନ୍ଧ୍ୟାଧୂପ ବଡ଼ସିଂହାର ଆଦି ନୀତି କରାଯାଉଛି।

ପରବର୍ତ୍ତୀ କଥାଚିତ୍ର ଜେଣ୍ଟେଲମେନ୍ ଗାଇଛନ୍ତି ସୋରନ୍ ପ୍ରଭାକର ଏବଂ ବାପି ଲାହେରୀ। ଅଞ୍ଜାନଙ୍କ ଗୀତ ରଚନା ସଙ୍ଗୀତ ବାପି ଲାହେରୀ।

ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆନନ୍ଦ ବକ୍ସିଙ୍କ ଗୀତ ରଚନା, ସଙ୍ଗୀତରେ ସଜିଛନ୍ତି ଯତୀନ ଲଲିତ, କଥାଚିତ୍ର ମହବତେଁ।

0: ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
1: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
0: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
1: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
0: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
2: ଶ୍ରୋତାବନ୍ଧୁ ବାତାୟନ କାର୍ଯ୍ୟକ୍ରମରେ ଶୁଣିଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। ପରବର୍ତ୍ତୀ କଥାଚିତ୍ର କସୁର, ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ ରଚନା, ସଙ୍ଗୀତ ନଦୀମ ଶ୍ରବଣ।

ପରବର୍ତ୍ତୀ କଥାଚିତ୍ର ଲିଟିଲ୍ ଜନ୍, ଗାଇଛନ୍ତି ଶ୍ରୀନିବାସ ଏବଂ ସୁଜାତା, ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ପ୍ରବୀଣ ମନି।

ଗାଇଛନ୍ତି ଆଶା ଭୋସଲେ, ଜାଭେଦ ଅଖତରଙ୍କ ଗୀତ ରଚନା, ସଙ୍ଗୀତ ଏ ଆର୍ ରେହମାନ, କଥାଚିତ୍ର ତକ୍ଷକ।

ବାତାୟନ କାର୍ଯ୍ୟକ୍ରମରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି।

0: ଆମ ସହିତ ଅଛନ୍ତି ଡକ୍ଟର ଅମ୍ବୁଜା କୁମାର ବିଶ୍ୱାଳ, ପେଡିଟ୍ରିସିଆନ ବଲାଙ୍ଗୀରରୁ। ଡାକ୍ତର ମହୋଦୟ, ସ୍କୁଲ ପୁଣି ଖୋଲିଛି ଏବଂ ବର୍ଷା ମଧ୍ୟ ଆରମ୍ଭ ହୋଇଛି, ଏହି ସମୟରେ ପିଲାମାନେ ବାରମ୍ବାର ଅସୁସ୍ଥ କାହିଁକି ହୁଅନ୍ତି?
1: ଏହା ଗୋଟେ ସବୁବେଳେ କମନ୍ ପ୍ରୋବ୍ଲେମ ଆମ ଛୁଆମାନଙ୍କ ପାଖରେ ଦେଖାଯାଏ କି ଯେତେବେଳେ ସ୍କୁଲ ଖୋଲୁଥାଏ ଏବଂ ବର୍ଷା ଋତୁ ଆସିଥାଏ, ସେ ସମୟରେ ଛୁଆମାନଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର, ଛଦି ଏହିସବୁ ଜିନିଷ ବେଶୀ ଦେଖାଯାଏ। ଏହାର କାରଣ ହେଲା ପାଗର ପରିବର୍ତ୍ତନ, ବର୍ଷାରେ ଭିଜିଯିବା ଏବଂ ଦୀର୍ଘ ସମୟ ଧରି ଭିଜା ପୋଷାକ ପିନ୍ଧି ରହିବା ରହିଥାଏ ଛୁଆମାନେ, ସେଥିଲାଗି ବାରମ୍ବାର ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥାଏ। ତା ଛଡ଼ା ପିଲାମାନେ ସ୍କୁଲ ଫେରିବା ଭିତରେ ସବୁବେଳେ କ୍ରାଉଡେଡ୍ ବା ଭିଡ଼ାଭିଡ଼ ସମୟରେ ରହନ୍ତି, ବହୁତ ଲୋକ ଗୋଟେ ଶ୍ରେଣୀ ଗୃହରେ ରହନ୍ତି, ତ ସେମାନଙ୍କ ଯୋଉ ଅନ୍ୟ ପିଲା ପାଖରେ ଭାଇରାଲ ଇନଫେକ୍ସନ ହୋଇଥାଏ, ତ ସେଇଟା ଅନ୍ୟ ପିଲାମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥାଏ। ଅଭିଭାବକମାନେ ପିଲାମାନଙ୍କୁ ବାରମ୍ବାର ହାତ ଧୋଇବାକୁ ଉତ୍ସାହିତ କରିବା ଉଚିତ। ବର୍ଷାରୁ ଫେରିବା ପରେ ଭିଜା ପୋଷାକ ତୁରନ୍ତ ବଦଳାଇବା ଆବଶ୍ୟକ।
0: ଜନସ୍ୱାସ୍ଥ୍ୟର ହିତରେ ଅଲିମ୍ବିକ ଫାର୍ମା ଦ୍ୱାରା ଜାରି କରାଯାଇଛି।
2: ଏବେ ଶୁଣିବା ଓଡ଼ିଆ ଲଘୁ ସଙ୍ଗୀତ। ପ୍ରଥମେ ଗାଇଛନ୍ତି ବାବୁଲ ସୁପ୍ରିୟ, ଗୀତ ରଚନା ସୁନୀଲ ମହାନ୍ତି, ସଙ୍ଗୀତରେ ସଜିଛନ୍ତି ଚନ୍ଦନ କୁମାର।

0: ପଞ୍ଚାନନ ନାୟକଙ୍କ ଗୀତ ରଚନାରୁ କଣ୍ଠଦାନ କରିଥିଲେ କୁମାର ସାନୁ, ସଙ୍ଗୀତରେ ସଜେଇଥିଲେ ଗଗନ ବିହାରୀ।
1: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
2: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
2: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ଗାଇଛନ୍ତି ସୁରେଶ ୱାଡ଼େକର, ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

ଓଡ଼ିଆ ଲଘୁ ସଙ୍ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ସମୟ ଦିନ 12:30 ହେବାକୁ ଯାଉଛି। ଏବେ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ. ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା ବୁଝାମଣାପତ୍ର. ଦେଶବ୍ୟାପୀ କାର୍ଯ୍ୟକାରୀ ହେଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା 2026. ବେଙ୍ଗାଲୁରୁର ଏକ ପଥର ଖଣିରେ ଦୁର୍ଘଟଣା ଘଟି 7 ଜଣ ଶ୍ରମିକଙ୍କର ମୃତ୍ୟୁ. ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ଆକାଶମାର୍ଗ ଆକ୍ରମଣରେ ପ୍ରାଣ ହରାଇଲେ 13 ଜଣ. ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କଲା ଆମେରିକା. ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଜାପାନ ପ୍ରତିପକ୍ଷ ସାନାଏ ତାକାଇଚି ଅଂଶଗ୍ରହଣ କରିଛନ୍ତି. ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରକୁ ସମୀକ୍ଷା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ଏବଂ ବୈଷୟିକ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି. ଉଭୟ ନେତାଙ୍କ ମଧ୍ୟରେ ଏହି ଆଲୋଚନା ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି. ପୂର୍ବରୁ ଆଜି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଜାପାନ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି. ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଥିଲେ. ଭାରତକୁ 3 ଦିନିଆ ଗସ୍ତରେ ଆସି ଜାପାନ ପ୍ରଧାନମନ୍ତ୍ରୀ ତାକାଇଚି ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ. ଏହା ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତ ଜାପାନ ମଧ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ରଣନୈତିକ ଏବଂ ବୈଷୟିକ ଭାଗିଦାରୀକୁ ଆଗକୁ ବଢ଼ାଇବା ଦିଗରେ ଜାପାନ ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଅନେକ ପ୍ରକାରେ ଗୁରୁତ୍ୱପୂର୍ଣ୍ଣ. ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ, ଅର୍ଥନୈତିକ ସୁରକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛି. 2024 ନଭେମ୍ବର ମାସରେ ଟୋକିଓରେ ଅନୁଷ୍ଠିତ ପ୍ରଥମ ଅର୍ଥନୈତିକ ସୁରକ୍ଷା ବୈଠକରେ ଉଭୟ ପକ୍ଷ 5ଟି ପ୍ରମୁଖ କ୍ଷେତ୍ରରେ ରଣନୈତିକ ସହଯୋଗ ଲାଗି ସମ୍ମତି ପ୍ରଦାନ କରିଥିଲେ. ସେଗୁଡ଼ିକ ହେଲା ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଔଷଧ, ସ୍ୱଚ୍ଛ ଶକ୍ତି, ସୂଚନା ଓ ଯୋଗାଯୋଗ ଜ୍ଞାନକୌଶଳ. ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଫ୍ରାନ୍ସରେ ଅନୁଷ୍ଠିତ G7 ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଥିଲେ. ଏହାଛଡ଼ା ଗତବର୍ଷ ନଭେମ୍ବର ମାସରେ ଜୋହାନ୍ସବର୍ଗଠାରେ ଅନୁଷ୍ଠିତ G20 ସମ୍ମିଳନୀରେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା. ଭାରତ ଏବଂ ଜାପାନ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ଉଚ୍ଚସ୍ତରୀୟ ରାଜନୈତିକ ପ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହେଉଛି. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ଯୋଜନା 2026 କାର୍ଯ୍ୟକାରୀ ହୋଇଛି. ଇପିଏଫ୍ ଯୋଜନା 1952 ପରିବର୍ତ୍ତେ ଏହି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି. ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଗତ 29 ତାରିଖରେ ପ୍ରକାଶିତ ହୋଇଛି. ଡିଜିଟାଲ୍ ଅନୁପାଳନକୁ ସଶକ୍ତ କରିବା ସହିତ ପ୍ରଶାସନିକ ଦକ୍ଷତାରେ ଉନ୍ନତି ଏବଂ ନୂତନ ଶ୍ରମ କୋଡ୍ ସହିତ ସମନ୍ୱୟ ମାଧ୍ୟମରେ ଭବିଷ୍ୟନିଧି ପାଣ୍ଠି ଢାଞ୍ଚାକୁ କାର୍ଯ୍ୟକ୍ଷମ କରିବାରେ ଏହି ନୂତନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନା ଅନୁଯାୟୀ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କଠାରୁ ମଜୁରୀର 12% ଇପିଏଫ୍ ପାଣ୍ଠିରେ ଜମା କରିବା ଅପରିବର୍ତ୍ତିତ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ ପ୍ରତିଷ୍ଠାନଗୁଡ଼ିକରେ ପୂର୍ବଭଳି 10% ହାର ଜାରି ରହିବ। ତେବେ ଯୋଜନା ଅଧୀନରେ ଇପିଏଫ୍ ସଦସ୍ୟ ଚିକିତ୍ସା, ଶିକ୍ଷା, ବିବାହ, ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ କେତେକ ମୌଳିକ ଆବଶ୍ୟକତା ପାଇଁ ପାଣ୍ଠି ଉଠାଇପାରିବେ। ତେବେ ସର୍ବନିମ୍ନ ପାଣ୍ଠି ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ସର୍ତ୍ତାବଳୀ ଆଧାରରେ ଏହି ପାଣ୍ଠି ଉଠାଣ ପାଇଁ ଅନୁମତି ପ୍ରଦାନ କରାଯିବାକୁ ଯୋଜନାରେ ଉଲ୍ଲେଖ ରହିଛି। ଇପିଏଫ୍ ଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ପାଣ୍ଠି ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଜଣାପଡ଼ିଛି। ଆନ୍ତର୍ଜାତିକ ଆତଙ୍କବାଦ ପ୍ରସଙ୍ଗ ଉପରେ ବ୍ୟାପକ ସମ୍ମିଳନୀ ଆୟୋଜନ ସଂକ୍ରାନ୍ତ ଭାରତର ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ସମର୍ଥନ ମିଳିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆଇନଗତ ଢାଞ୍ଚା ପ୍ରସ୍ତୁତ ନଥିବାରୁ ବିଶ୍ୱ ଆତଙ୍କବାଦ ବିରୋଧୀ ପ୍ରୟାସ ଦୁର୍ବଳ ହେଉଥିବା ପରିଷଦ ବୈଠକରେ ଅଂଶଗ୍ରହଣ

ଆହ୍ୱାନକାରୀ ସବୁ ରାଷ୍ଟ୍ର ସହମତ ହୋଇଛନ୍ତି। ଆତଙ୍କବାଦ ମୁକାବିଲାରେ କୌଣସି ଦ୍ୱୈତ ମାନଦଣ୍ଡ ରହିବା ଉଚିତ ନୁହେଁ ବୋଲି ଶ୍ରୀ ହରିଶ କହିଛନ୍ତି। ଆତଙ୍କବାଦୀ, ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଏଥିପାଇଁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦାୟୀ କରାଯିବା ଉପରେ ଶ୍ରୀ ହରିଶ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆତଙ୍କବାଦ ନିରୋଧ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗ, ବିଚାର ଏବଂ ପ୍ରତ୍ୟର୍ପଣକୁ ଏହି ସମ୍ମିଳନୀ ମଜବୁତ କରିବ ବୋଲି ଆଶା କରାଯାଉଛି। ଭାରତର ପ୍ରସ୍ତାବ 140 ଭୋଟ୍ରେ ସମର୍ଥନ ସହ ଗୃହୀତ ହୋଇଥିବା ଶ୍ରୀ ହରିଶ ସୂଚନା ଦେଇଛନ୍ତି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜି ଉଦ୍ଯାପିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଉଦ୍ଯାପନୀ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଡିଜିଟାଲ ପ୍ରଶାସନ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଆଜି 3 ପୂର୍ଣ୍ଣାଙ୍ଗ ଅଧିବେଶନ ଅନୁଷ୍ଠିତ ହେବ। କେନ୍ଦ୍ର ଓ ରାଜ୍ୟ ବରିଷ୍ଠ ଅଧିକାରୀ, ଶିଳ୍ପ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ଶିକ୍ଷା ପ୍ରତିଷ୍ଠାନ ପ୍ରତିନିଧି ଏହି ଅଧିବେଶନଗୁଡ଼ିକରେ ଅଂଶଗ୍ରହଣ କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବେଙ୍ଗାଲୁରୁର ଦକ୍ଷିଣ ତାଲୁକ ଅନ୍ତର୍ଗତ ଏକ ପଥର ଖଣିରେ ଦୁର୍ଘଟଣା ଘଟିବାରୁ 7 ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମାଡ଼ପାଟଣା ଗାଁର କାବେରୀ କ୍ରସର ପଥର ଖଣିରେ ଏକ ବଡ଼ ପଥର ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖଣିର ଉପର ଭାଗରେ ଏକ ପଥରଟିକୁ ଘୁଞ୍ଚାଇବା ସମୟରେ ଏହା ଖସିଯାଇ ଖଣି ଖାତରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଥିଲା। ମୃତକ ଶ୍ରମିକଙ୍କ ଘର ବିହାର, ମଧ୍ୟପ୍ରଦେଶ ଏବଂ ଉତ୍ତର କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ କହିଛନ୍ତି ଖଣି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଖଣି ମାଲିକ ବିଫଳ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଶ୍ରୀ ମୋଦି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଚଳିତ ଅମରନାଥ ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଜାମ୍ମୁର ଭଗବତୀନଗର ଯାତ୍ରୀନିବାସ ବେସ୍ କ୍ୟାମ୍ପରୁ ଆଜି ସକାଳେ ଯାତ୍ରା ଆରମ୍ଭ କରିଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପତାକା ଦେଖାଇ 4,822 ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳର ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ନୋନୁଆ ପହଲଗାମ୍ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। ଦେଶର ବିଭିନ୍ନ ପ୍ରାନ୍ତରୁ ତୀର୍ଥଯାତ୍ରୀ ଜାମ୍ମୁରେ ଆସି ପହଞ୍ଚୁଛନ୍ତି। ବାଲତାଲ ପଥ ଦେଇ 2,312 ଜଣ ଏବଂ ପହଲଗାମ୍ ପଥ ଦେଇ 2,510 ଜଣ ତୀର୍ଥଯାତ୍ରୀ ଯାତ୍ରା କରିବେ। ପ୍ରଥମ ଦଳରେ 3,707 ଜଣ ପୁରୁଷ, 816 ଜଣ ମହିଳା, 16 ଜଣ ଶିଶୁ, 246 ଜଣ ସାଧୁ ଏବଂ 37 ଜଣ ସାଧ୍ୱୀ ରହିଛନ୍ତି। ଆସନ୍ତା ମାସ 28 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ଫଳରେ 13 ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର ଆବାସକ କୋଠାଗୁଡ଼ିକ ଉପରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଭ୍ ସହରର କେତେକ ସ୍ଥାନରେ ଗତ ରାତିରେ ଅନେକ ବିସ୍ଫୋରଣ ଘଟିଛି। ସମଗ୍ର ସହରରେ ବିମାନ ଆକ୍ରମଣ ଜନିତ ସାଇରନ୍ ବାଜିଥିଲା, ଫଳରେ ବହୁ ଲୋକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ। କିଭ୍ର ମେୟର ଭିଟାଲି କ୍ଲିଟକ୍ସକୋ କହିଛନ୍ତି ଏକ ହୋଟେଲର ଛାତରେ ଆକ୍ରମଣ ଯୋଗୁଁ ନିଆଁ ଲାଗିଯାଇଥିଲା। ସପ୍ତାହର ପ୍ରାରମ୍ଭରେ ୟୁକ୍ରେନ୍ ପକ୍ଷରୁ ମସ୍କୋ ଉପରେ ଡ୍ରୋନ୍ ଆକ୍ରମଣ ଜବାବରେ ରୁଷିଆ ପକ୍ଷରୁ ଏଭଳି ଘନ ଘନ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ସହ ଆୟୋଜକ ଆମେରିକା ରାଉଣ୍ଡ 32 ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଛି। ଆଜି ସକାଳେ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକା ବୋସ୍ନିଆ ହର୍ଜଗୋଭିନାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଆମେରିକା ରାଉଣ୍ଡ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗତକାଲିର ମ୍ୟାଚ୍ଗୁଡ଼ିକରେ ବେଲ୍ଜିୟମ୍, ଇଂଲଣ୍ଡ, ମେକ୍ସିକୋ, ଫ୍ରାନ୍ସ ଏବଂ ନରୱେ ବିଜୟୀ ହୋଇଛନ୍ତି। ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ମ୍ୟାଚ୍ର ବିଜେତା ଅଷ୍ଟ୍ରେଲିଆକୁ ଫାଇନାଲ୍ରେ ଭେଟିବ। ଆସନ୍ତା 5 ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ସମସ୍ତ ଅଞ୍ଚଳ, ଗୁଜରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ରାଜସ୍ଥାନର ବିଭିନ୍ନ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଆଜି କେତେକ ଅଞ୍ଚଳରେ ବର୍ଷା ହେବା ସହ ଆକାଶ ମେଘୁଆ ରହିଛି। ପ୍ରବଳ ବର୍ଷା ହେବା ନେଇ ପଶ୍ଚିମ ଏବଂ ମଧ୍ୟ ଭାରତୀୟ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆୟୋଜିତ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ବିଭିନ୍ନ କ୍ଷେତ୍ର ପାଇଁ ସ୍ୱାକ୍ଷରିତ ହେଲା

0: ସାଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଓଡ଼ିଶା ସରକାର ଔର UAE के सबसे बड़े बिजनेस ग्रुप IHC के बीच एक ऐतिहासिक MOU साइन हुआ है। ओडिशा में एक एल्युमिनियम प्रोजेक्ट प्रतिष्ठा करने के लिए वो MOU साइन किया गया है। यानी 1,00,000 करोड़ रुपए से अधिक का निवेश हमारा ओडिशा में वो निवेश होने जा रहा है।
0: यही प्रकल्प माध्यम रे राज्य रे बॉक्साइट खनिज कार्य, एल्युमिना रिफाइनिंग, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ ଉପସ୍ଥିତ ଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ ପରୀକ୍ଷା 200

0: 51 କେନ୍ଦ୍ରରେ ଅନୁଷ୍ଠିତ ହେଉଛି। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଆପାତକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ବୈଠକରେ 36 ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତା 18 ତାରିଖରେ ବୈଷୟିକ ଯାଞ୍ଚ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଓ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଏଏସ୍ଆଇକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପ୍ରତିବର୍ଷ ରଥଯାତ୍ରା ପରେ ଗର୍ଭଗୃହ ଖାଲି ରହିଥିବାରୁ ଏହାର ଆବଶ୍ୟକୀୟ ମରାମତି ପାଇଁ ଏହି ଯାଞ୍ଚ କରାଯାଇଥାଏ। ପରେ ପର୍ଯ୍ୟବେକ୍ଷଣକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ କମିଟିର ସୁପାରିଶ କ୍ରମେ ନୀଳାଦ୍ରି ବିଜେ ପୂର୍ବରୁ ଆବଶ୍ୟକୀୟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଅନ୍ୟପକ୍ଷରେ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ହେଉଥିବା ବେଳେ ଏହାକୁ ରଥରେ ଖଞ୍ଜାଯିବ। ରଥର କଳସ, ବେଦି, ସିଂହାସନ କାର୍ଯ୍ୟ, ହଂସପଟା, କନ୍ୟାପଟା, ଠେକେରାବାଡ଼ ବୁଲାଯିବା ଓ ମଣ୍ଡଳୀ କାର୍ଯ୍ୟ ବାକି ରହିଛି। 3 ରଥରେ ଚିତ୍ରକର ସେବକମାନେ ରଙ୍ଗ ଦେବା କାର୍ଯ୍ୟ ଜାରି ରଖିଛନ୍ତି। ଦରଜି ସେବକ କପଡ଼ା କାର୍ଯ୍ୟର ଅନୁକୂଳ କରିଛନ୍ତି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି। ନାରୀ ସଶକ୍ତିକରଣ ଏବଂ ସାମାଜିକ ସମାନତାର ବାର୍ତ୍ତା ସମ୍ପର୍କରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ଓ ସେମାନଙ୍କ କାର୍ଯ୍ୟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାବୀ ଖବର ସଂଗ୍ରହ। ଇଣ୍ଟରନ୍ୟାସନାଲ ସ୍ପୋର୍ଟସ୍ ପ୍ରେସ୍ ଆସୋସିଏସନ୍ ଏପିପିଏସ୍ ପକ୍ଷରୁ 1994 ଏହି ଦିବସ ପାଳିତ ହୋଇଆସୁଛି। କ୍ରୀଡ଼ା ସାମ୍ବାଦିକତାର ଇତିହାସ 1800 ଆରମ୍ଭ ହୋଇଥିଲା। 1920 ବେଳକୁ ଏହା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ସେବା ଆରମ୍ଭ କରିଥିଲା। କ୍ରୀଡ଼ା ସାମ୍ବାଦିକତା ବର୍ତ୍ତମାନ ସମୟରେ ସାମ୍ବାଦିକତା ବୃତ୍ତିର ଏକ ପ୍ରମୁଖ ଲୋକପ୍ରିୟ ଅଂଶ ପାଲଟିଛି। ମଣିଷ ଜୀବନରେ କ୍ରୀଡ଼ାର ପ୍ରାସଙ୍ଗିକତା ଓ ପ୍ରୟୋଜନକୁ ଲୋକଲୋଚନକୁ ଆଣିବାରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ଏ ସମ୍ପର୍କରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସୁକେଶ ବେହେରା ପ୍ରତିକ୍ରିୟାରେ କହିଛନ୍ତି,
1: କ୍ରୀଡ଼ା ସାମ୍ବାଦିକ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ସମସ୍ତ ଶ୍ରୋତାଙ୍କୁ। ଆଜି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଆମେ ପାଳନ କରୁଛୁ, ସାରା ବିଶ୍ୱବ୍ୟାପୀ ପାଳନ ହେଉଛି। କ୍ରୀଡ଼ା ସାମ୍ବାଦିକଙ୍କର କଠିନ ପରିଶ୍ରମ, ନିଷ୍ଠା ଓ ବୃତ୍ତିଗତ ସତ୍ୟନିଷ୍ଠାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବା ଏହି ଦିବସ ଆମେ ପ୍ରତିବର୍ଷ ପାଳନ କରିଆସୁଛୁ। କ୍ରୀଡ଼ା ମାଧ୍ୟମରେ ବିଶ୍ୱ ଶାନ୍ତି, ଏକତା ଓ ସଂସ୍କୃତିକୁ ପ୍ରଚାର କରିବା ଆମର ମୂଳ ଉଦ୍ଦେଶ୍ୟ।
0: ରାଜ୍ୟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ପୋଷଣ ଅଭିଯାନ ଓଜନ ଉତ୍ସବ ଆରମ୍ଭ ହୋଇଛି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ସହଯୋଗୀ ବିଭାଗର ସହଭାଗିତାରେ ଏହା ଆୟୋଜନ କରାଯାଉଛି। ଜନ୍ମରୁ 6 ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପିତାମାତା ତଥା ଯତ୍ନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ନିଜ ଶିଶୁର ଓଜନ ଓ ଉଚ୍ଚତା ମାପ କରାଇବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଉତ୍ସବରେ ଶିଶୁଙ୍କ ପୋଷଣ ସ୍ଥିତି ଚିହ୍ନଟ ପରେ ଆବଶ୍ୟକୀୟ ଚିକିତ୍ସା କିମ୍ବା ଗୋଷ୍ଠୀ ସ୍ତରରେ ଯତ୍ନ ନିଆଯିବ। ଏହା ଆସନ୍ତା 25 ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲ୍ଲାରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଯୋଜନାରେ 125 ଦିନର ନିଶ୍ଚିତ ଶ୍ରମ ନିଯୁକ୍ତି ଉପରେ ଆଲୋଚନା କରିଥିଲେ। ଯୋଜନା ଅଧୀନରେ ଜିଲ୍ଲାରେ ମୋଟ 81 ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଉପସ୍ଥିତ ରହି ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ଏବଂ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଉପରେ ଆଲୋଚନା କରିଥିଲେ।

ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଉଦ୍ୟମୀ ଓଡ଼ିଶା ଅଭିଯାନ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗଦେଇ କହିଛନ୍ତି, ଉଦ୍ୟମୀ ପଞ୍ଜିକରଣ ଅଭିଯାନ ମାଧ୍ୟମରେ ଏମ୍ଏସ୍ଏମ୍ଇ ୟୁନିଟ୍ଗୁଡ଼ିକର ପଞ୍ଜିକରଣ କରାଯାଇଥିଲା। ତୃଣମୂଳ ସ୍ତରରେ ଉଦ୍ୟୋଗ ସୃଷ୍ଟିକୁ ପ୍ରୋହାହନ ଓ ନିବେଶ ବୃଦ୍ଧି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଢେଙ୍କାନାଳ ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରିଛନ୍ତି। ଜିଲ୍ଲାରେ ମୋଟ 9,62,826 ଜଣ ଭୋଟର ତାଲିକାଭୁକ୍ତ ଥିଲେ। ଏହି ସଂଶୋଧନ ପ୍ରକ୍ରିୟା ଦ୍ୱାରା 9,62,826 ସଂଖ୍ୟକ ପରିଗଣନା ଫର୍ମ ଭୋଟରମାନଙ୍କୁ ପ୍ରଦାନ କରାଯାଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 16 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଛୁଟି ଘୋଷଣା କରାଯାଇଛି। କନ୍ଧମାଳ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା। ଆଗାମୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ସମନ୍ୱୟ ବୈଠକ ଅନୁଷ୍ଠିତ। କ୍ରୀଡ଼ା ସାମ୍ବାଦିକତାର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଏବଂ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ FM ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆମ ସହିତ ଅଛନ୍ତି ଡକ୍ଟର ଅମ୍ବୁଜା କୁମାର ବିଶ୍ୱାଳ, ପେଡିଟ୍ରିସିଆନ ବଲାଙ୍ଗୀରରୁ। ଡାକ୍ତର ମହୋଦୟ, ସ୍କୁଲ ପୁଣି ଖୋଲିଛି ଏବଂ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ଏହି ସମୟରେ ପିଲାମାନେ ବାରମ୍ବାର ଅସୁସ୍ଥ କାହିଁକି ହୁଅନ୍ତି?
1: ଏହା ଗୋଟେ ସବୁବେଳେ କମନ ପ୍ରୋବ୍ଲେମ ଆମ ଛୁଆମାନଙ୍କ ପାଖରେ ଦେଖାଯାଏ କି ଯେତେବେଳେ ସ୍କୁଲ ଖୋଲୁଥାଏ ଏବଂ ବର୍ଷା ଋତୁ ଆସିଥାଏ, ସେ ସମୟ ଛୁଆମାନଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି ଏଇସବୁ ଜିନିଷ ବେଶୀ ଦେଖାଯାଏ। ଏହାର କାରଣ ହେଲା ପାଗର ପରିବର୍ତ୍ତନ, ବର୍ଷାରେ ଭିଜିଯିବା ଏବଂ ଦୀର୍ଘ ସମୟ ଧରି ଭିଜା ପୋଷାକ ପିନ୍ଧି ରହିବା ରହିଥାଏ ଛୁଆମାନେ, ସେଥିଲାଗି ବାରମ୍ବାର ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥାଏ। ତା ଛଡ଼ା ପିଲାମାନେ ସ୍କୁଲ ଫେରିବା ଭିତରେ ସବୁବେଳେ କ୍ରାଉଡେଡ୍ ବା ଭିଡ଼ାଭିଡ଼ ସମୟରେ ରହନ୍ତି, ବହୁତ ଲୋକ ଗୋଟେ ଶ୍ରେଣୀ ଗୃହରେ ରହନ୍ତି, ତ ସେମାନଙ୍କ ଯୋଉ ଅନ୍ୟ ପିଲା ପାଖରେ ଭାଇରାଲ ଇନଫେକ୍ସନ ହୋଇଥାଏ, ତ ସେଇଟା ଅନ୍ୟ ପିଲାମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥାଏ। ଅଭିଭାବକମାନେ ପିଲାମାନଙ୍କୁ ବାରମ୍ବାର ହାତ ଧୋଇବାକୁ ଉତ୍ସାହିତ କରିବା ଉଚିତ। ବର୍ଷାରୁ ଫେରିବା ପରେ ଭିଜା ପୋଷାକ ତୁରନ୍ତ ବଦଳାଇବା ଆବଶ୍ୟକ।
0: ଜନସ୍ୱାସ୍ଥ୍ୟର ହିତରେ ଅଲିମ୍ବିକ ଫାର୍ମା ଦ୍ୱାରା ଜାରି କରାଯାଇଛି।

ଗୀତଟି ଶୁଣିଲେ ବାବୁଲ ସୁପ୍ରିୟଙ୍କ କଣ୍ଠରେ, ପରବର୍ତ୍ତୀ ଗୀତଟି ଶିବାଙ୍କ କଣ୍ଠରେ ନିଜାମଙ୍କ ରଚନାରୁ, ସଙ୍ଗୀତ ଦେଇଛନ୍ତି ପୂର୍ଣ୍ଣ ଖୁଣ୍ଟିଆ।

କାର୍ଯ୍ୟକ୍ରମ ଶେଷ ଗୀତଟି ଶୈଳଭାମାଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ଏକନ୍।

ଶୁଣିଲେ ଓଡ଼ିଆ ସୁଗମ ସଙ୍ଗୀତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦିତ ନାରାୟଣଙ୍କ କଣ୍ଠରେ ଭରତ ଆଚାର୍ଯ୍ୟଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ୱାଇଏସ୍ ମୁଲକୀ।

ଶୁଣିଲେ ହିନ୍ଦୀ ଭକ୍ତି ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

15 ମିନିଟ୍‌ରେ। ହିନ୍ଦୀ ଭକ୍ତିଗୀତ ରହିଛି 8:25 ମିନିଟ୍‌ରେ। ଉଦିତ ନାରାୟଣଙ୍କ କଣ୍ଠରେ ପଣ୍ଡିତ ରାମଚନ୍ଦ୍ର ବଗୁରାଙ୍କ ରଚନାରୁ। ହିନ୍ଦୀ ଆଲବମ୍ ଗୀତ ଶୁଣିବେ 8:30 ମିନିଟ୍‌ରେ। ବିବିଧ ଭାରତୀ କାର୍ଯ୍ୟକ୍ରମ ରହିଛି 9:15 ମିନିଟ୍‌ରେ। ଲଣ୍ଡନର ଓଭାଲ୍ଠାରେ ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ ICC T20 ମହିଳା କ୍ରିକେଟ୍ ବିଶ୍ୱକପ୍ 2026 ଖେଳର ଦ୍ୱିତୀୟ ସେମିଫାଇନାଲ୍ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 10:30 ମିନିଟ୍‌ରେ। ଜାଣିଲେ ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଏଥର ଆଗାମୀକାଲି ଅଧିବେଶନର କାର୍ଯ୍ୟକ୍ରମ ସୂଚନା। ଆଗାମୀକାଲି ପ୍ରାତଃ 5:53 ମିନିଟ୍‌ରେ ଆରମ୍ଭ ହେବ ଆମର ଅଧିବେଶନ। ଓଡ଼ିଆ ଭକ୍ତିଗୀତ ଶୁଣିବେ 6:05 ମିନିଟ୍‌ରେ। ଆରାଧନା କାର୍ଯ୍ୟକ୍ରମରେ 7:25 ମିନିଟ୍‌ରେ ଓ ସନ୍ଧ୍ୟା 6:10 ମିନିଟ୍‌ରେ। ଆଜିର ଭାବନାରେ ରହିଛି ପ୍ରଜ୍ଞା ପୁରାଣ 6:30 ମିନିଟ୍‌ରେ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 498 ଭାଗ ପ୍ରଚାର କରିବୁ 6:35 ମିନିଟ୍‌ରେ। 7:35 ମିନିଟ୍‌ରେ ଶୁଣିବେ ଚାସର ହାଲ୍ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସର 328 ଭାଗ ପ୍ରଚାର କରିବୁ 7:40 ମିନିଟ୍‌ରେ। ହିନ୍ଦୀ ଭକ୍ତିଗୀତ ରହିଛି 7:50 ମିନିଟ୍‌ରେ। ଅପରାହ୍ନ 5:45 ମିନିଟ୍‌ରେ ଓ ରାତି 8:25 ମିନିଟ୍‌ରେ। 8:30 ମିନିଟ୍‌ରେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ 8:45 ମିନିଟ୍‌ରେ। ବିବିଧ ଭାରତୀ କାର୍ଯ୍ୟକ୍ରମ ରହିଛି 9:00-10:00, ଦିନ 10:05 11:00, ମଧ୍ୟାହ୍ନ 12:30 ମିନିଟ୍‌ରୁ 1:50 ମିନିଟ୍, ଅପରାହ୍ନ 2:45 ମିନିଟ୍‌ରୁ 4:00, ପୁଣି ରାତି 9:15 ମିନିଟ୍‌ରୁ 10:00 ପର୍ଯ୍ୟନ୍ତ। ଶୁଣିଲେ ଆଗାମୀକାଲି ଅଧିବେଶନର କାର୍ଯ୍ୟକ୍ରମ ସୂଚନା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ ଦ୍ୱୈତ କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ ଓ ମହମ୍ମଦ ଅଜିଜ। ଗୀତ ରଚନା ପଞ୍ଚାନନ ନାୟକ, ସଙ୍ଗୀତ ଦେଇଛନ୍ତି ଦିଲୀପ ସେନ, ସମୀର ସେନ।

0: ସହିତ ଅଛନ୍ତି ଡକ୍ଟର ଅମ୍ବୁଜା କୁମାର ବିଶ୍ୱାଳ, ପେଡିଟ୍ରିସିଆନ ବଲାଙ୍ଗୀରରୁ। ଡାକ୍ତର ମହୋଦୟ, ସ୍କୁଲ ପୁଣି ଖୋଲିଛି ଏବଂ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ଏହି ସମୟରେ ପିଲାମାନେ ବାରମ୍ବାର ଅସୁସ୍ଥ କାହିଁକି ହୁଅନ୍ତି?
1: ଏହା ଗୋଟେ ସବୁବେଳେ କମନ ପ୍ରୋବ୍ଲେମ ଆମ ଛୁଆମାନଙ୍କ ପାଖରେ ଦେଖାଯାଏ କି ଯେତେବେଳେ ସ୍କୁଲ ଖୋଲୁଥାଏ ଏବଂ ବର୍ଷା ଋତୁ ଆସିଥାଏ, ସେ ସମୟ ଛୁଆମାନଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି ଏଇସବୁ ଜିନିଷ ବେଶୀ ଦେଖାଯାଏ। ଏହାର କାରଣ ହେଲା ପାଗର ପରିବର୍ତ୍ତନ, ବର୍ଷାରେ ଭିଜିଯିବା ଏବଂ ଦୀର୍ଘ ସମୟ ଧରି ଭିଜା ପୋଷାକ ପିନ୍ଧି ରହିବା ରହିଥାଏ ଛୁଆମାନେ। ସେଥିଲାଗି ବାରମ୍ବାର ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥାଏ। ତା ଛଡ଼ା ପିଲାମାନେ ସ୍କୁଲ ଫେରିବା ଭିତରେ ସବୁବେଳେ କ୍ରାଉଡେଡ୍ ବା ଭିଡ଼ାଭିଡ଼ ସମୟରେ ରହନ୍ତି, ବହୁତ ଲୋକ ଗୋଟେ ଶ୍ରେଣୀ ଗୃହରେ ରହନ୍ତି, ତ ସେମାନଙ୍କ ଯୋଉ ଅନ୍ୟ ପିଲା ପାଖରେ ଭାଇରାଲ ଇନଫେକ୍ସନ ହୋଇଥାଏ, ତ ସେଇଟା ଅନ୍ୟ ପିଲାମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥାଏ। ଅଭିଭାବକମାନେ ପିଲାମାନଙ୍କୁ ବାରମ୍ବାର ହାତ ଧୋଇବାକୁ ଉତ୍ସାହିତ କରିବା ଉଚିତ। ବର୍ଷାରୁ ଫେରିବା ପରେ ଭିଜା ପୋଷାକ ତୁରନ୍ତ ବଦଳାଇବା ଆବଶ୍ୟକ।
0: ଜନସ୍ୱାସ୍ଥ୍ୟର ହିତରେ ଅଲିମ୍ବିକ ଫାର୍ମା ଦ୍ୱାରା ଜାରି କରାଯାଇଛି।
2: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
3: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
3: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
4: କାର୍ଯ୍ୟକ୍ରମର ଶେଷ ଗୀତଟି ସାଧନା ସରଗମଙ୍କ କଣ୍ଠରେ ସ୍ୱାମୀ ଅରୂପାନନ୍ଦଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ବନ ଜେନା।

ଶୁଣିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ ଗଠନମୂଳକ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଖେଳାଳିମାନଙ୍କ ମନୋବଳକୁ ଦୃଢ଼ କରାଯାଉଛି। ତେବେ ଉପାନ୍ତ ଅଞ୍ଚଳରେ ଖେଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ କି କି ଯୋଜନା କାର୍ଯ୍ୟକାରୀ ହେଉଛି, ବିଶ୍ୱସ୍ତରରେ ନାଁ କରିବା ପାଇଁ ଖେଳାଳିମାନଙ୍କୁ କି ପ୍ରକାର ସହାୟତା ଯୋଗାଇ ଦିଆଯାଉଛି, କ୍ରୀଡ଼ା ଭିତ୍ତିଭୂମି ମଜବୁତ ଦ୍ୱାରା ଭାରତ କିପରି ବିଶ୍ୱସ୍ତରରେ ପ୍ରସିଦ୍ଧି ଲାଭ କରିଛି, ବିଭିନ୍ନ ଯୋଜନା

ସରକାର ଏବେ କ୍ରୀଡାକୁ ବେଶୀ ପ୍ରାଧାନ୍ୟ ଦେଉଛନ୍ତି, କାରଣ ସୋସିଓ ଇକୋନୋମିକ ଗ୍ରୋଥରେ ନିହାତି ଭାବରେ ଯୁବକ ଖେଳାଳିମାନଙ୍କର ଉତ୍ସାହ, ଯୁବ ଖେଳାଳିଙ୍କର ଅଂଶଗ୍ରହଣ ନିହାତି ଭାବରେ ଗୋଟେ ଭଲ ସମାଜ ଗଢି ତୋଳିବାରେ ସାହାଯ୍ୟ କରୁଛି। ତେଣୁ ନିହାତି ଭାବରେ କେନ୍ଦ୍ର ସରକାର ଏବେ ବିଭିନ୍ନ ସ୍କିମ୍ ମାନ ଉପାନ୍ତ ଅଞ୍ଚଳରେ ପ୍ରୟୋଗ କରୁଛନ୍ତି, ଯାହାକି ସେଥିମଧ୍ୟରୁ ପ୍ରଥମ ହେଲା ଖେଲୋ ଇଣ୍ଡିଆ। ଖେଲୋ ଇଣ୍ଡିଆ ସ୍କିମ୍ରେ ବର୍ତ୍ତମାନ କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଏହାକୁ ବିଭିନ୍ନ ଅଞ୍ଚଳରେ ଅର୍ଥାତ୍ ସାରା ଭାରତରେ ଥିବା ଉପାନ୍ତ ଅଞ୍ଚଳରେ ଏହାକୁ ପ୍ରୟୋଗ କରିଛନ୍ତି ଏବଂ ଭାରତର ମଧ୍ୟ ବିଭିନ୍ନ ରାଜ୍ୟରେ ଏହାକୁ ପ୍ରୟୋଗ କରାଯାଇଛି। ସବୁଠାରୁ ବଡ କଥା ହେଲା ଯେ ଖେଲୋ ଇଣ୍ଡିଆରେ ଯେଉଁମାନେ ଭାଗ ନିଅନ୍ତି, ଯେଉଁମାନେ କି ନୂଆ ନୂଆ ଖେଳ ଆରମ୍ଭ କରିଥାନ୍ତି ସେମାନେ ଖେଲୋ ଇଣ୍ଡିଆରେ ଭାଗ ନିଅନ୍ତି, ସେମାନଙ୍କୁ କିଭଳି ଭାବରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କେନ୍ଦ୍ର ହଉ ବା ରାଜ୍ୟ ହଉ ସେମାନଙ୍କୁ କିଭଳି ଭାବରେ ଲୋକଲୋଚନକୁ ଆଣିବ ସେଥିପାଇଁ ଗୋଟେ ପ୍ରୟାସ ମଧ୍ୟ କେନ୍ଦ୍ର ସରକାର ଗୋଟେ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ତିନୋଟି ସ୍ତରରେ କରାଯାଉଛି। ବିଶେଷ କରି ସ୍କୁଲ ଖେଲୋ ଇଣ୍ଡିଆ ଏବଂ କଲେଜ ସ୍ତରରେ ଖେଲୋ ଇଣ୍ଡିଆ ଏବଂ ୟୁନିଭର୍ସିଟି ସ୍ତରରେ ଖେଲୋ ଇଣ୍ଡିଆକୁ ଏବେ ପ୍ରାଧାନ୍ୟ ଦେଇଛନ୍ତି କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ଯେଉଁମାନେ ଉପାନ୍ତ ଅଞ୍ଚଳରେ ରହୁଛନ୍ତି ସେମାନେ ବିଶେଷ ସୁବିଧା ସୁଯୋଗ ପାଇପାରୁ ନଥିବାରୁ ତାଙ୍କ ପାଇଁ ଉପାନ୍ତ ଅଞ୍ଚଳରେ ଖେଲୋ ଇଣ୍ଡିଆର ସୁବିଧା କରିଛନ୍ତି। ଖେଲୋ ଇଣ୍ଡିଆରେ ଅନେକ ଖେଳାଳି ଅଂଶଗ୍ରହଣ କରି ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିପାରୁଛନ୍ତି। ଆଉ ଗୋଟିଏ କଥା ହେଲା କେନ୍ଦ୍ର ସରକାର ସ୍ଥାୟୀ ମାଧ୍ୟମରେ ମଧ୍ୟ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ମାଧ୍ୟମରେ ମଧ୍ୟ ଅନେକ ଖେଳାଳି ସୃଷ୍ଟି କରିପାରୁଛନ୍ତି। ଅନେକ ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବା ଫଳରେ ଆମେ ବଡ ବଡ ଚାମ୍ପିଅନସିପ୍ ଯେମିତିକି ହେଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଅଲମ୍ପିକ ଏବଂ ଏସିଆନ ଗେମ୍ ଭଳି ବଡ ବଡ ଚାମ୍ପିଅନସିପ୍ରେ ଏଇ ଖେଲୋ ଇଣ୍ଡିଆରୁ ଖେଳାଳିମାନେ ବାହାରି ଏବଂ ସେଠାରେ ମଧ୍ୟ ଭଲ ପ୍ରଦର୍ଶନ କରି ଭାରତ ବର୍ଷର ନାଁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି। ସବୁଠୁ ବଡ କଥା ହେଲା କେନ୍ଦ୍ର ସରକାରର ଖାଲି ସେତିକି ନୁହେଁ, ସ୍ଥାୟୀ ଏବଂ ଖେଲୋ ଇଣ୍ଡିଆ ଛଡ଼ା ସେମାନଙ୍କୁ ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଉଛି, ଇକ୍ୟୁପମେଣ୍ଟର ବ୍ୟବସ୍ଥା କରାଯାଉଛି। ସେମାନେ ସେସବୁ ନେଲା ପରେ କିଭଳି ଭାବରେ ସେହାକୁ ପ୍ରୟୋଗ କରୁଛନ୍ତି ସେଥିପାଇଁ ମଧ୍ୟ କୋଚ୍ର ବ୍ୟବସ୍ଥା କରାଯାଉଛି, ଖେଳାଳିକୁ କିଭଳି ପ୍ରୋତ୍ସାହନ ଦିଆଯିବ, କେନ୍ଦ୍ର ସରକାର ସ୍କିମ୍ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ଖେଳରେ ନିୟୋଜିତ କରୁଛନ୍ତି, ତା ଛଡ଼ା ଏବେ ବିଭିନ୍ନ କ୍ରୀଡ଼ା ପୁରସ୍କାର ସହ ସେମାନେ କିଭଳି ଭାବରେ ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କର୍ପୋରେସନ ହଉ ବା ପ୍ରାଇଭେଟ ସଂସ୍ଥା ନହେଲେ ମଧ୍ୟ କ୍ରୀଡ଼ା ବିଭାଗର ଯୋଉ ବିଭାଗ ରହୁଛି ଯେମିତିକି ରେଲୱେ କୁହନ୍ତୁ, ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ କଥା କୁହନ୍ତୁ, ବିଭିନ୍ନ ବଡ ବଡ ସଂସ୍ଥାରେ ମଧ୍ୟ ସେମାନଙ୍କୁ ଚାକିରିର ସୁବିଧା ମିଳୁଛି ଏବଂ ଡିଏସ୍ପି ଭଳିଆ ପଦବୀରେ ରହିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଏଭଳି ଗୋଟେ ଯୋଜନା କରିଛନ୍ତି। ତ ନିହାତି ଭାବରେ ଏଥିରୁ ଆମେ ସ୍ପଷ୍ଟ ଜାଣିପାରୁଛେ ଯେ ଆମର ଉପାନ୍ତ ଅଞ୍ଚଳରେ ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ପ୍ରତିଭା ବହୁତ ଅଛି, କିନ୍ତୁ ଆମେ ତାକୁ ଲୋକଲୋଚନକୁ ଆଣିପାରୁନାହୁଁ ବା ସେମାନେ ସଠିକ ମାର୍ଗରେ ଯାଇପାରୁନାହାନ୍ତି, ଯାହାଫଳରେ କି ଆମେ ଭଲ ଖେଳାଳି ପାଇପାରୁନୁ। କିନ୍ତୁ କେନ୍ଦ୍ର ସରକାରଙ୍କର ଖେଲୋ ଇଣ୍ଡିଆ ହଉ, ସ୍ଥାୟୀ ମାଧ୍ୟମରେ ହଉ, ଯୋଉ ଖେଳାଳିଙ୍କୁ ଚୟନ କରାଯାଉଛି ସେମାନେ ଆଜି ରାଜ୍ୟ ଦେଶ ତଥା ବିଦେଶରେ ଯାଇ ମଧ୍ୟ ଓଡ଼ିଶାର ନାଁ କୁହନ୍ତୁ ବା ବିଭିନ୍ନ ଷ୍ଟେଟର ନାଁ କୁହନ୍ତୁ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରୁଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ଆଜି ଦେଶର ବହୁ ଖେଳାଳି ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ନାଁ କରିଛନ୍ତି ଏବଂ ଆଗକୁ ମଧ୍ୟ ଅନେକ ଖେଳାଳି ଏପରିକି 28 ଅଲମ୍ପିକରେ ମଧ୍ୟ ଏକାଧିକ ଖେଳାଳି ଅଂଶଗ୍ରହଣ କରିବେ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବହୁତ ଆଶା ରହିଛି ଯେ କିଭଳି ଭାବରେ ଅନେକ ଖେଳାଳି ସୃଷ୍ଟି କରି ଶାରୀରିକ ମାନସିକ ବୌଦ୍ଧିକ କ୍ଷେତ୍ରରେ କିଭଳି ଯୁବକମାନେ ନିଜକୁ ନିୟୋଜିତ କରିପାରିବେ ଏବଂ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଉଛନ୍ତି। ଏମିତି ଦେଖିବାକୁ ଗଲେ ଏଇ 4-5 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି, ଯେଭଳି ଆପଣ ଜାଣିଥିବେ ନୀରଜ ଚୋପ୍ରା ଯିଏକି ଅଲମ୍ପିକରେ ଗୋଲ୍ଡ ମେଡାଲ ହାସଲ କଲେ, ଇଏ ଆମ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେଇକି ରହିବ। କେନ୍ଦ୍ରରେ ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ଭେଟୁଛନ୍ତି ଏବଂ ତାଙ୍କର ଯୋଉ ଯେମିତି ମନୋବଳ ଦୃଢ ରହିବ, ସେମାନେ ଯେମିତି ଡରି ନଯିବେ ଅନ୍ୟ ଦେଶର ଖେଳାଳିମାନଙ୍କୁ ଦେଖିକି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନେ ମନୋବଳ ଦୃଢ କରୁଛନ୍ତି, ତାଙ୍କର ମନ୍ କି ବାତ୍ ଯାହା ତାଙ୍କ ମନରେ ଅଛି ସେ କଥା ମଧ୍ୟ ତାଙ୍କୁ ସ୍ପଷ୍ଟ ଭାବରେ ବୁଝାଉଛନ୍ତି। ତା ଫଳରେ ମଧ୍ୟ ଅନେକ ପ୍ରଭାବ ପଡୁଛି ଯୁବ ଖେଳାଳିମାନଙ୍କ ଉପରେ, ସେ ମଧ୍ୟ ଗୋଟେ ବୁଷ୍ଟ ନେଇକି ଭାରତ ବାହାରକୁ ଯାଉଛନ୍ତି ଏବଂ ସଫଳତା ପାଉଛନ୍ତି। ତେଣୁ ନରେନ୍ଦ୍ର ମୋଦି ଯିଏ ପ୍ରଧାନମନ୍ତ୍ରୀ ଅଛନ୍ତି ସେ ବହୁତ କିଛି କ୍ରୀଡ଼ା କ୍ଷେତ୍ରରେ ଖେଳାଳିଙ୍କୁ ଉତ୍ସାହ କରିବା ପାଇଁ ପୁରସ୍କାର ଠାରୁ ଆରମ୍ଭ କରି କ୍ୟାଶ ଇନ୍ସେଣ୍ଟିଭ ଠାରୁ ଆରମ୍ଭ କରି ମନୋବଳ ବଢାଇବା ପାଇଁ ଯେଉଁଭଳି ଭାବରେ ତାଙ୍କୁ ଗୋଟେ ଗେଟ୍ ଟୁଗେଦର କରି ବା ଏକାଠି ଗୋଟେ ତାଙ୍କୁ ସମନ୍ଵିତ କରାଯାଇ କିଭଳି ଭାବରେ ସେମାନେ ଭଲ ଖେଳିବେ ଏବଂ ଅନ୍ୟ ଦେଶର ଖେଳାଳିଙ୍କୁ ଦେଖି ଡରି ନଯିବେ, ମନୋବଳ ବଢାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ତାଙ୍କ ପାଇଁ ବ୍ୟବସ୍ଥା କରାଯାଉଛି।

0: ଶୁଣୁଥିଲେ ଆଲୋଚନା ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା ଏ ସମ୍ପର୍କରେ ଆଲୋଚନା କରୁଥିଲେ କ୍ରୀଡ଼ା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ।
1: ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟରେ ବୃହତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ 1,10,000 କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷରିତ। 2036 ସୁଦ୍ଧା ସମୃଦ୍ଧ ଆଧୁନିକ ଏବଂ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଓଡ଼ିଶା ଗଠନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ। ବଳରାମ ଦାସଙ୍କ ଜନ୍ମପୀଠରେ ନିର୍ମାଣ ହେବ ମହାଲକ୍ଷ୍ମୀ କରିଡର। ପ୍ରକାଶ ପାଇଲା ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷାଫଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ 1,10,000 କୋଟି ଟଙ୍କାର ପୁଞ୍ଜିନିବେଶ ଲାଗି ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ମଧ୍ୟରେ ଏକ ବୃହତ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଓ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକୁ ସୁଦୃଢ଼ କରିବାରେ ଏହି ପ୍ରକଳ୍ପ ସହାୟକ ହେବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିବେଶକଙ୍କ ନିକଟରେ ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଆଧୁନିକ ସମାବେଶୀ ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିବା ପାଇଁ ସରକାର ନିରନ୍ତର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ବକ୍ସାଇଟ୍ ଖଣିଜ କାର୍ଯ୍ୟ, ଆଲୁମିନା ରିଫାଇନିଂ, ସ୍ମେଲ୍ଟିଂ, ଅନୁସନ୍ଧାନ ଓ ଗବେଷଣା, ଡିଜିଟାଲ୍ ଭିତ୍ତିଭୂମିର ବିକାଶ ଏବଂ ରାଜ୍ୟରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ ଏଥିରେ ପ୍ରୟାସ କରାଯିବ। ଏହି ଶିଳ୍ପ ପ୍ରତିଷ୍ଠା ଦ୍ୱାରା ପ୍ରାୟ 53,500 ନିଯୁକ୍ତି ସୃଷ୍ଟି ହେବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶାର ଏକ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏହି ସହଯୋଗିତା ତାର ଆଜି ସମ୍ପନ୍ନ କରାଯାଇଛି। ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ଏକ ସବୁଠାରୁ ବଡ଼ ଇଏ ହେଉଛି ପ୍ରବେଶ ଦ୍ୱାର। ରାଜ୍ୟ ଇତିହାସରେ ଏହା ଏକ ବିରାଟ ପୁଞ୍ଜିନିବେଶ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ

ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ଓଡ଼ିଶାର ବିକାଶମୂଳକ ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ଏବଂ ସଂଗଠନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ। ଲକ୍ଷ୍ମୀପୁରାଣ କରିଡର ପ୍ରକଳ୍ପ ରାଜ୍ୟର ଐତିହ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହିତ ମହିଳା ସଶକ୍ତିକରଣ ଓ ସାମାଜିକ ସମାନତାର ବାର୍ତ୍ତା ଦେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟରେ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ଲକ୍ଷ୍ମୀପୁରାଣ ଭକ୍ତଶ୍ରେଷ୍ଠ ସନ୍ତ ବଳରାମ ଦାସଙ୍କ ସମାଜ ପାଇଁ ଏକ ମହତ ଦାନ। ସମ୍ମାନ ବିନା ସମୃଦ୍ଧି, ସମାନତା ବିନା ଉନ୍ନତି ଏବଂ ନାରୀର ନେତୃତ୍ୱ ବିନା ବିକାଶ ସମ୍ଭବ ନୁହେଁ। ରାଜ୍ୟ ସରକାର 1 କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବଣ୍ଟନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବଳରାମ ଦାସଙ୍କ ଜନ୍ମପୀଠରେ ମହାଲକ୍ଷ୍ମୀ କରିଡର ନିର୍ମାଣ କରାଯିବ। କରିଡରରେ ବଳରାମ ଦାସ ଓ ମା ଲକ୍ଷ୍ମୀଙ୍କ ଗବେଷଣା ଗ୍ୟାଲେରୀ ରହିବ। ଏହି କରିଡର ସ୍ଥାନୀୟ ଲୋକଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଗବେଷକ ଓ ବକ୍ତାମାନେ ଯୋଗଦେଇ ଲକ୍ଷ୍ମୀପୁରାଣର ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ, ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ୍ ଓ ସଂଗ୍ରହ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗୁରୁତ୍ୱାରୋପ କରିଛନ୍ତି। ଚିଠା ଭୋଟର ତାଲିକାର ଯାଞ୍ଚ, ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି। ଚିଠା ଭୋଟର ତାଲିକା ଆସନ୍ତା ରବିବାର ଦିନ ପ୍ରକାଶ ପାଇବ। ଏହାପରେ କୌଣସି ପ୍ରକାର ଅଭିଯୋଗ ଥିଲେ ଅଗଷ୍ଟ ମାସ 4 ତାରିଖ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ। ଚିଠା ଭୋଟର ତାଲିକାରେ ତ୍ରୁଟି ପରିଲକ୍ଷିତ ହେଲେ ଫର୍ମ 6 ମାଧ୍ୟମରେ ନୂତନ ନାମ ସଂଯୋଗ, ଫର୍ମ 7ରେ ଭୋଟର ତାଲିକାରୁ ନାମ ବାଦ ଓ ଫର୍ମ 8ରେ ଯେକୌଣସି ପ୍ରକାର ସଂଶୋଧନ କରିହେବ। ଏସ୍ଆଇଆର୍ ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। 2026-27 ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି। 132 ଉଚ୍ଚଶିକ୍ଷା ଅନୁଷ୍ଠାନରେ ଥିବା 32,309 ଆସନରେ 50 ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ 53,901 ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ପରୀକ୍ଷାର୍ଥୀମାନେ ସାମ୍ସ ପୋର୍ଟାଲରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ SCERT କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂଆ ବହି ମୁଦ୍ରଣ ପ୍ରସ୍ତୁତି, ତ୍ରୁଟି ରହିଥିବା ବହିର ତର୍ଜମା ଏବଂ ବିଭିନ୍ନ ପୁସ୍ତକର ଅନୁଧ୍ୟାନ ଉପରେ ବୈଠକରେ ଆଲୋଚନା କରାଯାଇଛି। ନୂଆ ବହିର ମୁଦ୍ରଣ କାର୍ଯ୍ୟ ଓ ପାଠ୍ୟକ୍ରମ ସମ୍ପର୍କରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଓସେପା ନିର୍ଦ୍ଦେଶକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆଜି ପ୍ରକାଶ ପାଇବାକୁ ଥିବା ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ମେଧା ତାଲିକାକୁ ସ୍ଥଗିତ ରଖାଯାଇଛି। ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର ସାମ୍ସ ପୋର୍ଟାଲରେ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ପୁରୀ ପୁଲିସ୍ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭକ୍ତଙ୍କ ସୁବିଧା, ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ବଡ଼ଦାଣ୍ଡରେ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସେବାୟତମାନଙ୍କ ସହ ସୁଚାରୁ ରୂପେ ସମନ୍ୱୟ ରକ୍ଷା ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ସମୟରେ ଜରୁରୀକାଳୀନ ସେବା ଓ ଜନସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକରେ ଛତିଶା ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ରଣପୁରର ଐତିହ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଆଗାମୀ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ପରିମଳ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସହ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି, ଯୋଜନାରେ ପ୍ରତିବର୍ଷ 125 ଦିନର କର୍ମନିଯୁକ୍ତି ଯୋଗାଇ ଦିଆଯିବ, ଫଳରେ ଶ୍ରମିକମାନେ ନିଶ୍ଚିତ କର୍ମନିଯୁକ୍ତି ପାଇବା ସହିତ ଅଧିକ ରୋଜଗାରକ୍ଷମ ହୋଇପାରିବେ। ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗଦେଇ 125 ଦିନର ନିଶ୍ଚିତ କର୍ମନିଯୁକ୍ତି ଯୋଗାଇ ଦିଆଯିବା ଉପରେ

0: ଙ୍କର ଉପସ୍ଥିତି ସ୍ୱାକ୍ଷରିତ ହେଲା 1,20,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉର୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀ ନ ହେଲା ସମନ୍ୱୟ ବୈଠକ। ଏଥର ପୂରା ଖବର। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଉପସ୍ଥିତି ଥି 1,10,000 କୋଟି ଟଙ୍କାର ପୁଞ୍ଜି ନିବେଶ ଲାଗି ଆଜି ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଆଉ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ଭିତରେ ଗୋଟିଏ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ଲାଗି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଆଉ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକେ ବରଖସ୍ତ କରିବା ଲାଗି ଏହି ପ୍ରକଳ୍ପ ସାହାଯ୍ୟ କରିବା। ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କ ଲାଗି ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ତିଆର କରବାର ସଫଳ ହୋଇଛି। 2036 ମସିହା ତକ ଓଡ଼ିଶାକେ ଗୋଟିଏ ସମୃଦ୍ଧ ଆଧୁନିକ ସମାବେଶୀ ଆଉ ଶିଳ୍ପ କ୍ଷେତ୍ର ଥି ଆଗଧାଡ଼ି ରାଜ୍ୟ ବନାବାର ଲାଗି ସରକାର ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ହମାରି ଓଡ଼ିଶା ସରକାର କା ଯୋ ଇପିକଲ ଅର୍ ୟୁଏଇ କେ ସବସେ ବଡେ ବିଜନେସ ଗ୍ରୁପ ଆଇଏଚ୍ସି କେ ବିଚ୍ ଏକ ଐତିହାସିକ ଏମ୍ଓୟୁ ସାଇନ ହୁଆ ହେ। ଓଡ଼ିଶା ମେ ଏକ ଆଲୁମିନିୟମ ପ୍ରୋଜେକ୍ଟ ପ୍ରତିଷ୍ଠା କରନେ କେ ଲିଏ ଓ ଏମ୍ଓୟୁ ସାଇନ କିଆ ଗିଆ ହେ। ୟାନି 1,00,000 କରୋଡ଼ ରୂପୟ ସେ ଅଧିକ ନିବେଶ ହମାରା ଓଡ଼ିଶା ମେ ନିବେଶ ହୋନେ ଜା ରହା ହେ।
0: ଏହି ପ୍ରକଳ୍ପ ଜରିଏ ରାଇଜେ ବକ୍ସାଇଟ୍ ଖଣିଜ କାମ ଆଲୁମିନା ରିଫାଇନିଂ ସ୍ମେଲ୍ଟିଂ ଅନୁସନ୍ଧାନ ଆଉ ଗବେଷଣା ଡିଜିଟାଲ ଭିତ୍ତିଭୂମିର ବିକାଶ ଆଉ ରାଇଜେ ଗୋଟିଏ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରିବା ଲାଗି ଏଥି ଚେଷ୍ଟା କରାଯିବା। ଶିଳ୍ପ ପ୍ରତିଷ୍ଠା ଜରିଏ ପାଖାପାଖି 53,500 ନିଯୁକ୍ତି ସୁଯୋଗ ମିଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମ ଥି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ 5-18 ବର୍ଷର ବୟସର ଛୁଆମାନଙ୍କର ଅସାଧାରଣ ଉପଲବ୍ଧିକେ ସମ୍ମାନିତ କରବାରକେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ଲାଗି ନାମାଙ୍କନ ପ୍ରକ୍ରିୟା ମୂଲ ହୋଇଛି। ଆବେଦନ ଦାଖଲ କରବାର ଶେଷ ତାରିଖ ଇ ମାସର 31 ତାରିଖ ରହିଛି। ଇ ନାମାଙ୍କନ ଖାଲି ଅନ୍ଲାଇନ୍ ପୋର୍ଟାଲ awards.gov.in ଜରିଏ କରାଯାଇପାରିବା ବୋଲି ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର କ୍ରୀଡ଼ା ସମାଜସେବା ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ପରିବେଶ କଳା ଆଉ ସଂସ୍କୃତି କ୍ଷେତ୍ରଥି ବହୁତ ଭଲ ପ୍ରଦର୍ଶନ କରିଥିବାର ଛୁଆମାନଙ୍କୁ ଦିଆଯାଏସି। ବିପଦପୂର୍ଣ୍ଣ ପରିସ୍ଥିତି ଅସାଧାରଣ ସାହସିକତା ଦେଖାଇଥିବାର ଛୁଆମାନଙ୍କୁ ଭିଲି ପୁରସ୍କାର ଦିଆଯାଏସି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଶୃଙ୍ଖଳିତ ଆଉ ଠିକ୍ ଭାବେ କରବା ଲାଗି ପୁରୀ ପୁଲିସ କାର୍ଯ୍ୟାଳୟ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କର ଅଧ୍ୟକ୍ଷତାଥି ଗୋଟିଏ ଜରୁରୀ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଭକ୍ତମାନଙ୍କର ସୁବିଧା ସୁରକ୍ଷା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ବଡ଼ଦାଣ୍ଡନ ଭିଡ଼ ଆଉ ଟ୍ରାଫିକ୍ ନିୟନ୍ତ୍ରଣ ଆଉ ସେବାୟତମାନଙ୍କର ସାଙ୍ଗେ ଠିକ୍ ହିସାବରେ ତାଲମେଲ ରଖବାର ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ବେଳକେ ଜରୁରୀକାଳୀନ ସେବା ଆଉ ଜନସଚେତନତା ଉପରେ ଖାସ୍ ଜୋର ଦିଆଯିବା ବୋଲି ଶ୍ରୀ ସିଂ କହିଛନ୍ତି। ବୈଠକଟି 36 ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିରନ ଏବା 18 ତାରିଖ ବୈଷୟିକ ଯାଞ୍ଚ କରାଯିବା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଆଉ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ଏହି କାମ କରିବେ। ଏଥିଲାଗି ପୂର୍ତ୍ତ ବିଭାଗ ତରଫରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଏଏସ୍ଆଇକେ ଚିଠି ଜରିଏ ଜଣାଇ ଦିଆଯାଇଛି। ଫି ବଛର ରଥଯାତ୍ରା ବେଳକେ ଗର୍ଭଗୃହ ଖାଲି ରହିଥିବାରୁ ତାର ଜରୁରୀ ମରାମତି ଲାଗି ଯାଞ୍ଚ କରାଯାଏସି। ତାର ଉତ୍ତରୁ ପର୍ଯ୍ୟବେକ୍ଷଣକେ ନେଇକରି ଗୋଟିଏ ବୈଠକ ହେବାର ସହିତ କମିଟିର ସୁପାରିଶ ଆଧାରଥି ନୀଳାଦ୍ରି ବିଜେ ଆଘୋନୁ ଜରୁରୀ ମରାମତି କାମ ପୂରା କରାଯିବା। ସିଆଡ଼େ ରଥ ଖଳାଥି 3 ରଥ ତିଆରି କାମ ଜାରି ରହିଛି। ବେଢ଼ା ତିଆରି କାମ ଶେଷ ହୋଇଥିବାର ବେଳେ ସେ ତାକେ ରଥଥି ଲଗାଯିବା। ରଥର କଲସ ବେଦୀ ସିଂହାସନ କାମ ହଂସପଟା କନ୍ୟାପଟା ଠେକେରା ବାଡ଼ ବୁଲାଯିବା ଆଉ ମଣ୍ଡଳୀ କାମ ବାକି ରହିଛି। 3 ରଥଥି ଚିତ୍ରକର ସେବକମାନେ ରଙ୍ଗ ଦେବାର କାମ କରୁଛନ୍। ଦର୍ଜି ସେବକ କପଡ଼ା କାମର ଅନୁକୂଳ କରିଛନ୍ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ରାଇଜେ ଚଳିତ ଆର୍ଥିକ ବଛରର ପହିଲା ଖେପ ପୋଷଣ ଅଭିଯାନ ଓ ଜନ ଉତ୍ସବ ମୂଲ ହୋଇଛି। ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଭିନ୍ ଭିନ୍ ସହଯୋଗୀ ବିଭାଗର ସହ ଭାଗିତା ଥି ଇତାର ଆୟୋଜନ କରାଯାଉଛି। ଜନମନୁ ଛଅ ବଛର ତକ ସବୁ ଛୁଆମାନଙ୍କର ମା ବାପା ଆଉ ଯତ୍ନ ନେଉଥିବା ଲୋକକୁ ପାଖର ଅଙ୍ଗନବାଡ଼ି କେନ୍ଦ୍ରନ ନିଜର ଛୁଆର ଓଜନ ଆଉ ଉଚ୍ଚତା ମାପ କରବାରକେ ବିଭାଗ ତରଫୁ ଅନୁରୋଧ କରାଯାଇଛି। ଉତ୍ସବ ଛୁଆମାନଙ୍କର

0: ପୋଷଣ ସ୍ଥିତି ଚିହ୍ନଟ ଉତ୍ରୁ ଦରକାରୀ ଚିକିତ୍ସା ଆଉ ଗୋଷ୍ଠୀ ସ୍ତରଥି ଯତ୍ନ ନିଆଯିବା। ବାଦ ପଡ଼ିଯାଇଥିବାର କି ଅପହଞ୍ଚ ଆଉ ଦୁର୍ଗମ ଇଲାକାନ ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ମାପବାରକେ ସୁନିଶ୍ଚିତ କରାଯିବାରକେ ଏଥି ଲକ୍ଷ୍ୟ ରଖାଯାଇଛି। ପୋଷଣ ଅଭିଯାନ ଗଲାକାଲିଠାନୁ ମୂଲ ହେଇଥିବାର ବେଲେ ଇଟା ଆଇବା 25 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷା ବର୍ଷ ଲାଗି ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଲ ଆଜି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ତରଫ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ନିଜର ଫଳାଫଳ ଦେଖିପାରିବେ। ଏବର୍ଷର 50ଟା ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏଥିଲାଗି 58,613 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ 53,905 ଜଣ ପରୀକ୍ଷା ଦେଇଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ଥିବା 132ଟା ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ନାତକୋତ୍ତର ଲାଗି 32,309ଟା ସିଟ୍ ରହିଛି। ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଆଧାରଥିବା ଏସବୁ ସିଟ୍ ଲାଗି ନାଁ ଲେଖା ହେବା। ଆଡମିସନ ବାବଦ ସମୟ ସୂଚୀ ଖୁବ୍ ଜଲ୍ଦି ସାମ୍ସ ପୋର୍ଟାଲଥି ମିଳିବା ବୋଲି ବିଭାଗ ତରଫ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାନ ମୂଲ ହୋଇଛି। ପରୀକ୍ଷା ଆଇବା 10 ତାରିଖ ତକ ଚାଲବା। 251ଟା କେନ୍ଦ୍ରନ ଏହି 2 ପରୀକ୍ଷା ହେଉଛି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟନ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ହୋଇଯାଇଛି। ପର୍ଯ୍ୟଟନ ବିଭାଗ ତରଫ ହୋଇଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଲକ୍ଷ୍ମୀ ପୁରାଣର ସାହିତ୍ୟିକ ସାଂସ୍କୃତିକ ଆଉ ସାମାଜିକ ମହତ୍ତ୍ୱ ବାବଦେ ଆଲୋଚନା କରିଛନ୍। ନାରୀ ସଶକ୍ତିକରଣ ଆଉ ସାମାଜିକ ସମାନତାର ବାର୍ତ୍ତା ବାବଦେ ବିଶିଷ୍ଟ ଗବେଷକ ଆଉ ବକ୍ତାମାନେ ମତ ରଖିଛନ୍। କାର୍ଯ୍ୟକ୍ରମଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଲ ଉପସ୍ଥିତ ଥିଲେ। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆନୁଥିବାର ପେଶାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷର ପୂର୍ତ୍ତି ଅବସରରେ 1994 ଜୁଲାଇ 2 ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। କ୍ରୀଡ଼ା ସାମ୍ବାଦିକତାର ଇତିହାସକେ 1800 ମୂଲ ହୋଇଥିଲା। 1920 ବେଲକେ ଇଟା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ହେବାର ମୂଲ କରିଥିଲା। କ୍ରୀଡ଼ା ସାମ୍ବାଦିକତା ଇହାଛିନିର ସମୟଥି ସାମ୍ବାଦିକତା ପେସାର ଗୋଟିଏ ପ୍ରମୁଖ ଲୋକପ୍ରିୟ ଅଂଶ ହୋଇଛି। ମନୁଷ୍ ଜୀବନ୍ତି ଖେଲର ପ୍ରାସଙ୍ଗିକତାକେ ଆଉ ଦରକାରକେ ଲୋକଲୋଚନକେ ଆନବାରଥି କ୍ରୀଡ଼ା ସାମ୍ବାଦିକମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଏ ବଛର ଏ ଦିବସର ବାର୍ତ୍ତା ହେଉଛେ ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାରୀ ଖବର ସଂଗ୍ରହ। ଏ ବାବଦେ କ୍ରୀଡ଼ା ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ତାଙ୍କର ପ୍ରତିକ୍ରିୟା ଥି କହିଛନ୍।
1: ଦେଖୁନ, ଆଗରୁ ସାମ୍ବାଦିକ ମାନଙ୍କର ଏନ୍ତା କ୍ଲାସିଫିକେସନ ନାଇଁଥାଏ। ପ୍ରାୟ ସାମ୍ବାଦିକ କହିଲେ ସବୁ ପ୍ରକାରର ସାମ୍ବାଦିକତା କରୁଥିଲା ଜଣେ ସାମ୍ବାଦିକ, କିନ୍ତୁ ସମୟକ୍ରମେ ସବୁ ବିଭାଗ ଅନୁଯାୟୀ ଅଲଗା ଅଲଗା ହେଲା। ଆଉ ସେଇ କ୍ରମରେ କ୍ରୀଡ଼ା ସାମ୍ବାଦିକ ଗୋଟେ ସ୍ୱତନ୍ତ୍ର ବିଭାଗ ହେଲା। ଆମର ସବୁ ଖବରକାଗଜ, ସବୁ ଟେଲିଭିଜନ ମାନଙ୍କରେ ସ୍ୱତନ୍ତ୍ର କ୍ରୀଡ଼ା ସାମ୍ବାଦିକ ମାନେ ରହିଲେ, ଯେଉଁମାନେ କି ବିଭିନ୍ନ କ୍ରୀଡ଼ା ଇଭେଣ୍ଟ, ଖେଳାଳିମାନଙ୍କର କ୍ୟାରିୟର ଆଉ ତାଙ୍କର ପ୍ରୋଫାଇଲ କେ କଭର କରିଲେ। ଆମର ଓଡ଼ିଶାନ ବି ଏବେ କ୍ରୀଡ଼ା ସାମ୍ବାଦିକ ମାନଙ୍କର ବହୁତ ଗୁଡିଏ ସଂଖ୍ୟା ହେଲାନ। ଆଉ ଓଡ଼ିଶାରେ ବି କ୍ରୀଡ଼ା ସାମ୍ବାଦିକ ସଂଘ ଅଛେ। ଆଜି କ୍ରୀଡ଼ା ସାମ୍ବାଦିକତା ଦିବସ
0: ଢେଙ୍କାନାଳ ଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷା ବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବାକାଲି ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ IIMC ଢେଙ୍କାନାଳ ପରିସରନ ସ୍ପଟ ଆଡମିସନ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 99378-81285 ନମ୍ବରଥି ଯୋଗାଯୋଗ କରିପାରିବେ। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବା ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇଟା ଘନୀଭୂତ ହୋଇକରି ଆଇବା କାଲି ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଇତାର ପ୍ରଭାବତି ଆଇବା 7 ତାରିଖ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସୁଲହଡ଼ା ଜିଲ୍ଲାକେ ସତର୍କ କରାଯାଇଛି। ଶେଷ ମୁଖିଆ ଖବର ଫେରଗାଏ। ରାଜ୍ୟ ବୃହତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସ୍ୱାକ୍ଷରିତ ହେଲା 1,20,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ପୁରୀ ନ ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ఆకాశవాణి ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମ୍ନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର ଦୁଇଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଜାପାନ ଦ୍ୱିପାକ୍ଷିକ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂଆଦିଲ୍ଲୀରେ ଆଜି ଭାରତ ଜାପାନ ମିଳିତ ଅର୍ଥନୈତିକ ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନର ଗବେଷଣାଲବ୍ଧ ଜ୍ଞାନ ଏବଂ ନିବେଶ ଭାରତର ଗତି ଓ ଆକାର ସହିତ ସାମିଲ ହେଲେ ଏହାର ସୁଫଳ ବିଶ୍ୱସ୍ତରରେ ପ୍ରତିଫଳିତ ହୋଇଥାଏ। ଉଭୟ ଦେଶ ସହଭାଗିତାକୁ ଆହୁରି ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ମୋଦି କହିଛନ୍ତି। ଭାରତ ଏବଂ ଜାପାନ ଦ୍ୱିପାକ୍ଷିକ ଆର୍ଥିକ ସୁରକ୍ଷା, କୃତ୍ରିମ ବୁଦ୍ଧିମତା, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି କେତେକ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହା ଭବିଷ୍ୟତ ସହଭାଗିତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି।
1: ନୟେ ସାଥୀ ଇସ୍ ଫୋରମ୍ କେ ସାଥ ଜୁଡ଼ ରହେ ହୈଁ ମୈଁ ଉନ୍ହେଁ ଭାରତ ଜାପାନ ସକ୍ସେସ ଷ୍ଟୋରୀ କା ଭାଗ ବନ୍ନେ ପର ହାର୍ଦିକ ବଧାଈ ଦେତା ହୁଁ। ଫ୍ରେଣ୍ଡସ୍, ଭାରତ ଜାପାନ ସମ୍ବନ୍ଧ ବାକଇ ବହୁତ ସ୍ପେଶାଲ ହେ। ହମାରି ଇକୋନୋମିକ ପାର୍ଟନରସିପ କି ସଫଳତା କେ କଇ ଉଜ୍ଜଳ ଉଦାହରଣ ହେ। ଅଭି ଅଭି ହମନେ ହରିୟାଣା କେ ଖରଖୋଦା ମେ ମାରୁତି ସୁଜୁକି କେ ନୟେ ପ୍ଲାଣ୍ଟ କା ଉଦ୍ଘାଟନ କିୟା। ଜବ ଜାପାନ କି ଏକ୍ସପର୍ଟିଜ ଔର ଇନଭେଷ୍ଟମେଣ୍ଟ ଭାରତ କେ ସ୍ପିଡ ଔର ସ୍କେଲ କେ ସାଥ ଜୁଡ଼ତି ହେଁ ତୋ ପୁରି ଦୁନିଆ କୋ ଫାଇଦା ହୋତା ହେ।
0: ଶ୍ରୀ ମୋଦି କହିଛନ୍ତି ବିଶ୍ୱସ୍ତରରେ ଭାରତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୈତିକ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଗତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି 7.7% ରହିଥିଲା। ଗତ 12 ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ପରିବର୍ତ୍ତନର ଗତିଶୀଳତାକୁ ଅଧିକ ତ୍ୱରାନ୍ୱିତ କରିଛି। ଏହି ଅବସରରେ ଶ୍ରୀ ମୋଦି ବିଭିନ୍ନ କ୍ଷେତ୍ରରେ ହୋଇଥିବା ସଂସ୍କାରମୂଳକ

ଆଇନଗତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି, ସହଯୋଗର ବିଭିନ୍ନ କ୍ଷେତ୍ର ମଧ୍ୟରେ ଶକ୍ତି ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। G7 ଶିଖର ସମ୍ମିଳନୀ ଅବସରରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ମୁକ୍ତ ଏବଂ ସ୍ୱଚ୍ଛ ଶକ୍ତି ବାଣିଜ୍ୟକୁ ସୁନିଶ୍ଚିତ କରିବା, ରଣନୈତିକ ଶକ୍ତି ଭଣ୍ଡାର ପ୍ରସ୍ତୁତ କରିବା ଏବଂ ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାପାନ 3 ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଉଭୟ ନେତା ମିଳିତ ଭାବେ ହରିୟାଣାର ଖାରଖୋଡ଼ାଠାରେ ମାରୁତି ସୁଜୁକିର 4th ଯାନବାହନ ଉତ୍ପାଦନ ପ୍ଲାଣ୍ଟକୁ ଉଦ୍ଘାଟନ କରିଥିଲେ। ବୈଠକ ପରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ବିଶ୍ୱାସ ଆଧାରିତ ସମ୍ପର୍କ ଆଜିର ଆଲୋଚନାରେ ପରିଭାଷିତ ହୋଇଥିଲା। ଶକ୍ତି ସୁରକ୍ଷା ଏବଂ ଦୃଢ଼ ଅର୍ଥନୀତି କ୍ଷେତ୍ରରେ ଆଜିର ଆଲୋଚନା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମିଶ୍ରୀ କହିଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା ବୋଲି ସେ ସୂଚନା ଦେଇଛନ୍ତି। ଗତବର୍ଷର ବାର୍ଷିକ ସମ୍ମିଳନୀ ପରଠାରୁ 120 ଅଧିକ ଦ୍ୱିପାକ୍ଷିକ B2B ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। କେତୋଟି ରାଜ୍ୟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ସେଥିମଧ୍ୟରେ ବିହାରର ବାଙ୍କିପୁର, ମଧ୍ୟପ୍ରଦେଶର ଦାତିଆ ଏବଂ ଗୁଜରାଟର ମଞ୍ଜନପୁର ରହିଛି। ଆସନ୍ତା 30 ଏହି ଆସନଗୁଡ଼ିକରେ ମତଦାନ ଅନୁଷ୍ଠିତ ହେବା ସହ ଆସନ୍ତା ମାସ 3 ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ବାଙ୍କିପୁର ଆସନରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଇସ୍ତଫା ପ୍ରଦାନ କରିବା ପରେ ଖାଲି ପଡ଼ିଛି। କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀ ଅଯୋଗ୍ୟ ଘୋଷଣା ହେତୁ ମଧ୍ୟପ୍ରଦେଶର ଦାତିଆ ଆସନ ଖାଲି ରହିଥିବା ବେଳେ ବିଜେପିର ଯୋଗେଶ ଭାଇ ନାରାୟଣ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଗୁଜରାଟର ମଞ୍ଜନପୁର ଆସନ ଖାଲି ରହିଛି। ଦେଶର ରିଫାଇନାରୀ ଦକ୍ଷତା ଦ୍ରୁତଗତିରେ ବିସ୍ତାର ଲାଭ କରୁଛି ବୋଲି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ପୁରୀ କହିଛନ୍ତି, ଆଗାମୀ 6-12 ମଧ୍ୟରେ ଦେଶର ରିଫାଇନାରୀ କ୍ଷେତ୍ରରେ ବାର୍ଷିକ 300 ନିୟୁତ ଟନ୍ ବୃଦ୍ଧି ଘଟିବ। 10 ଅବଧି ପରେ ଦେଶରେ ପ୍ରଥମ ଗ୍ରୀନ୍ ଫିଲ୍ଡ ରିଫାଇନାରୀ ପ୍ରତିଷ୍ଠିତ ହେବାକୁ ଯାଉଛି ବୋଲି ଶ୍ରୀ ପୁରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀମାନଙ୍କର ଏକ ଜାତୀୟ କର୍ମଶାଳା ଅନୁଷ୍ଠିତ ହେବ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ 16 ଅର୍ଥ କମିଶନଙ୍କ ସୁପାରିଶ ଉପରେ ମତ ବିନିମୟ ହେବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ନିଜସ୍ୱ ରାଜସ୍ୱ ସଂଗ୍ରହ ମାଧ୍ୟମରେ ପଞ୍ଚାୟତରାଜ ପ୍ରତିଷ୍ଠାନଗୁଡ଼ିକର ନିରନ୍ତର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଏହି କର୍ମଶାଳାରେ ଗୁରୁତ୍ୱ ପ୍ରଦାନ କରାଯିବ। ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ସୂଚନା ଆଦାନ ପ୍ରଦାନ, କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନର ମୁକାବିଲା ଏବଂ ଅର୍ଥ କମିଶନଙ୍କ ଅନୁଦାନର ସଠିକ୍ ବ୍ୟବହାର ଉପରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଏହି କର୍ମଶାଳା ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବିକାଶ ସହିତ ନିରନ୍ତରତାକୁ ସନ୍ତୁଳିତ କରୁଥିବା ନୀତି ମାଧ୍ୟମରେ ସରକାର ପରିବେଶ ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ବୈଦ୍ୟୁତିକ କ୍ଷେତ୍ରରେ ପରିବର୍ତ୍ତନ ଆଧାରିତ ଏକ ଜାତୀୟ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଯାଦବ ଏହା କହିଛନ୍ତି। ପରିବେଶ ଏବଂ ଅର୍ଥନୀତିକୁ ସମନ୍ୱିତ ଭାବେ ଗତିଶୀଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ସରକାରଙ୍କ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ଦେଶରେ ଜଙ୍ଗଲ କ୍ଷେତ୍ର ଇତିମଧ୍ୟରେ ବ୍ୟାପକ ହୋଇଛି। 2014 ମସିହାରେ 7,1673 ବର୍ଗ କିଲୋମିଟର ଜଙ୍ଗଲ ଥିବାବେଳେ ଏବେ ଏହା 7,15,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି। ବିହାର ରାଜ୍ୟପାଳ, ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅତା ହସନେନ୍ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରିଟା ଆସନ୍ତାକାଲି ଇରାନ ଗସ୍ତରେ ଯିବେ। ଗସ୍ତ ଅବସରରେ ସେମାନେ ସେଠାକାର ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଆୟତୁଲ୍ଲା ସୟଦ ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଦୁଇ ନେତାଙ୍କର ଅନ୍ତିମ ସଂସ୍କାରରେ ଯୋଗଦାନ ଦୁଇ ଦେଶ ମଧ୍ୟରେ ଜନସମ୍ପର୍କ ଏବଂ ଐତିହ୍ୟ ଆଧାରିତ ସହଯୋଗକୁ ଗୁରୁତ୍ୱ ପ୍ରଦାନ କରୁଛି। ୟୁକ୍ରେନ୍ର କିଭ୍ ଅଞ୍ଚଳରେ ରୁଷିଆର ବାରମ୍ବାର ଆକ୍ରମଣ ନେଇ ମୃତ୍ୟୁ ସଂଖ୍ୟା 17 ବୃଦ୍ଧି ପାଇଛି। 90 ଜଣ ଆହତ ହୋଇଥିବା ଜଣାପଡ଼ିଛି। କିଭ୍ର 30 ସ୍ଥାନରେ

0: ବିଶେଷ କରି ଆବାସିକ ଅଞ୍ଚଳ ଏବଂ ନାଗରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ୟୁକ୍ରେନ୍ର ମସ୍କୋ ଉପରେ ଆକ୍ରମଣର ଜବାବରେ ଏହି ବୋମାମାଡ଼ କରାଯାଇଛି। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନେସ୍କି ରୁଷ୍କ ଉପରେ ହୋଇଥିବା କ୍ରମାଗତ ଆକ୍ରମଣକୁ 40 ଦିନିଆ ବ୍ଲିଚ୍ ବୋଲି ବର୍ଣ୍ଣନା କରିଥିଲେ। ରୁଷ୍ର ମୁଖ୍ୟତଃ ତୈଳ ବିଶୋଧନାଗାରଗୁଡ଼ିକୁ ଲକ୍ଷ୍ୟ କରି ୟୁକ୍ରେନ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ପୁରସ୍କାର ପାଇଁ 5-18 ବର୍ଷ ବୟସ୍କ ପିଲାଙ୍କୁ ଗ୍ରହଣ କରାଯିବ। ଆସନ୍ତା 31 ତାରିଖ ସୁଦ୍ଧା ଆବେଦନ କରାଯାଇପାରିବ। ଅନ୍ଲାଇନ୍ ପୋର୍ଟାଲ୍ awards.gov.in ମାଧ୍ୟମରେ ଆବେଦନ କରାଯାଇପାରିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସ୍ପେନ୍ ଓ ଅଷ୍ଟ୍ରିଆ ପରସ୍କରକୁ ଭେଟିବେ। ଲସ୍ ଏଞ୍ଜେଲ୍ସ ଷ୍ଟାଡିୟମ୍ଠାରେ ଗ୍ରୁପ୍ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଅନ୍ୟ ଏକ ମ୍ୟାଚ୍ରେ ପର୍ତ୍ତୁଗାଲ ଏବଂ କ୍ରୋଏସିଆ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ସକାଳେ ଭାଙ୍କଭୋର୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆଲଜେରିଆ ପରସ୍କରକୁ ଭେଟିବେ। ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଲଣ୍ଡନର କେନିଂଟନ୍ ଓଭାଲ୍ଠାରେ ଲଣ୍ଡନ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ରାତି 11:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଜାପାନ ସମ୍ପର୍କ ସ୍ୱତନ୍ତ୍ର ଏବଂ ଆର୍ଥିକ ସହଭାଗିତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ, କହିଲେ ପ୍ରଧାନମନ୍ତ୍ରୀ। ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଖାଲି ପଡ଼ିଥିବା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ସମୟସୂଚୀ ଘୋଷଣା କଲେ ନିର୍ବାଚନ କମିଶନ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ପଞ୍ଚାୟତିରାଜ ଜାତୀୟ କର୍ମଶାଳା। ପୂର୍ବତନ ସର୍ବୋଚ୍ଚ ନେତା ସ୍ୱର୍ଗତ ଖାମନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଆସନ୍ତାକାଲି ଇରାନ ଗସ୍ତରେ ଯିବେ ଭାରତର 2 ଜଣ ଉଚ୍ଚସ୍ତରୀୟ ପ୍ରତିନିଧି। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ପରସ୍ପରକୁ ଭେଟିବେ ସ୍ପେନ୍ ଓ ଅଷ୍ଟ୍ରିଆ। ସମ୍ବାଦ ଶେଷ ହେଲା।
1: ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଦେଶର ଶିଳ୍ପାୟନ ଓ ଖଣି କ୍ଷେତ୍ରର ବିକାଶରେ ବିସ୍ଥାପିତ ପରିବାରଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବେଦାନ୍ତର ପ୍ରସ୍ତାବିତ କୁଡ଼ାଲୋଇ କୋଇଲା ବ୍ଲକ ପାଇଁ ଜମି ଅଧିଗ୍ରହଣ ପ୍ରସଙ୍ଗରେ ବଞ୍ଜାରୀ ଗ୍ରାମ ଗସ୍ତ ଅବସରରେ ସେ କହିଥିଲେ, ସ୍ଥାନୀୟ ଲୋକଙ୍କ ସହମତି ବିନା କୌଣସି ପଦକ୍ଷେପ ନିଆଯିବ ନାହିଁ। ଗ୍ରାମବାସୀଙ୍କ ମତାମତ ଓ ନିଷ୍ପତ୍ତିକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେବେ ଏବଂ ସେହି ନିଷ୍ପତ୍ତି ହିଁ ଚୂଡ଼ାନ୍ତ ହେବ। ମନ୍ତ୍ରୀ ଆହୁରି ସୂଚନା ଦେଇ କହିଥିଲେ ଯେ କୁଡ଼ାଲୋଇ କୋଇଲା ବ୍ଲକ ସମ୍ପର୍କିତ ସମସ୍ତ ସର୍ଭେ କାର୍ଯ୍ୟ ଏବଂ ବେଦାନ୍ତ ପକ୍ଷରୁ ଚାଲିଥିବା ସମସ୍ତ କାର୍ଯ୍ୟକଳାପ ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି।
3: ଖଣିଜ ସମ୍ପଦ ବହୁଳ ଏହି ଅଞ୍ଚଳଟା, ଏଠି ମଧ୍ୟ ମାଇନିଂ ଅପରେସନ୍ ହେବା ପାଇଁ ଯାଉଛି, ସେଥିରେ ବିସ୍ଥାପନର ମଧ୍ୟ ସମସ୍ୟା ଅଛି, ଥଇଥାନର ମଧ୍ୟ ସମସ୍ୟା ଅଛି, କିନ୍ତୁ ଲୋକଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକୁ ଆମେ ଅଟକେଇକି ରଖିଛୁ। ଲୋକଙ୍କ ସାଙ୍ଗେ କଥା ଲାଗିଲା ପରେ ଏବଂ ଲୋକଙ୍କର ଏବଂ ଜିଲ୍ଲା ପ୍ରଶାସନ ସାଙ୍ଗରେ କଥା ହେଲା ପରେ ଏ କାର୍ଯ୍ୟର ଅଗ୍ରଗତି ହେବ। ସ୍ୱାଭାବିକ ଭାବରେ ଯେଉଁମାନେ ବାସଚ୍ୟୁତ ହେଉଛନ୍ତି କୌଣସି ନା କୌଣସି ପ୍ରକଳ୍ପରେ, ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଅତୁଳନୀୟ, କିନ୍ତୁ ବିସ୍ଥାପିତ ହେଲା ପରେ ତାଙ୍କର ଥଇଥାନ ରାଜ୍ୟ ସରକାରଙ୍କର ସବୁଠାରୁ ବଡ଼ ଦାୟିତ୍ୱ, ତାକୁ ଆମେ ଆଜିକାଲି ଇଏ ନୂଆ ସରକାର ହେଲା ପରେ ନିଖୁଣ ଭାବରେ କରିବାର ପ୍ରୟାସ କରୁଛୁ। ଗ୍ରାମବାସୀମାନଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିବୁ ଏବଂ ସେମାନେ ହେଲେ ମାଲିକ, ଯାହା ଶେଷ ନିଷ୍ପତ୍ତି ସେମାନେ କରିବେ ତାକୁ ଆମେ ଆମର ଗ୍ରହଣ କରିବାର ଏବଂ କାର୍ଯ୍ୟକାରୀ କରିବାର ପ୍ରୟାସ କରୁ।
2: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରି ବିଭିନ୍ନ ସେବା କେନ୍ଦ୍ରର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାପ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ, ଜଳଖିଆ ଏବଂ TSI ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ସେ ଲଖନପୁର ଆଇସିଡିଏସ୍ ପ୍ରକଳ୍ପ ଅଧୀନରେ ଜୟ ବୁଡ଼ିଆ ଓ ବର୍ତ୍ତାବ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ରନ୍ଧା ଖାଦ୍ୟ

0: ଜଳଖିଆ ଏବଂ ଟିଏଚ୍ଆର୍ ବଣ୍ଟନ ସମ୍ପର୍କରେ ପଚାରି ବୁଝିଥିଲେ। ଅପପୁଷ୍ଟିରେ ପୀଡ଼ିତ ଶିଶୁମାନଙ୍କ ମାତାଙ୍କୁ ପୁଷ୍ଟି ସାଧନ କେନ୍ଦ୍ରର ସେବା ଓ ମାଗଣା ଚିକିତ୍ସାର ସୁବିଧା ନେବାକୁ ସେ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ଗଡ଼ତିଆ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ନ ମୌସୁମୀ ଋତୁରେ ବନ୍ୟା ବାତ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଲଳିତ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟସ୍ତରୀୟ ପର୍ଯ୍ୟବେକ୍ଷକ ଶୁଭମ ତମାଙ୍ଗ ଯୋଗଦେଇ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର କୋଲାବିରାଠାରେ ନବନିର୍ମିତ ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ଲକ ଜନସ୍ୱାସ୍ଥ୍ୟ ୟୁନିଟ୍ର ଉଦ୍ଘାଟନ ହୋଇଯାଇଛି। ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପଣ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାରେ ଏହି କେନ୍ଦ୍ର ସହାୟକ ହେବ ବୋଲି ସେ କହିଥିଲେ। ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ 2026 ଅବସରରେ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ରାଶି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାର 34,086 ଜଣ ଚାଷୀ ଏଥିରେ ଉପକୃତ ହୋଇଥିବା ବେଳେ ସେମାନଙ୍କୁ ମୋଟ 6,81,72,000 ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାର ସମସ୍ତ 5ଟି ବ୍ଲକର ଚାଷୀମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତତନ୍ତ ମନିଟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାରମ୍ପରିକ ହସ୍ତଶିଳ୍ପର ପ୍ରସାର, ଶିଳ୍ପୀଙ୍କ ଜୀବିକାର ଉନ୍ନତି ଏବଂ ସରକାରୀ ପ୍ରୋତ୍ସାହନ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ହସ୍ତଶିଳ୍ପୀ ସର୍ଭେ ଡାଟାବେସ୍ର ବାର୍ଷିକ ସଦ୍ୟତମ ଓ ପ୍ରକୃତ ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
0: ହସ୍ତଶିଳ୍ପୀଙ୍କ ଚିହ୍ନଟ, ସୂଚନା ସଂଶୋଧନ ଏବଂ ନବୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
2: ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ ପ୍ରଚାର କରୁଛୁ ଚାଷୀ ଭାଇଙ୍କ ପାଇଁ କିଷାନବାଣୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଜୁହାର ହୋ ଦାଦା।
1: ଜୁହାର ଭାଇ, ଜୁହାର ଜୁହାର।
2: କେନ୍ତା କେନ୍ତା ହୋ ଦାଦା?
1: କାଣା ଭାଇ, ଏଇଟା ଘୁଡ଼େ ବୋଲ ତ ମାତି ଥିଲୁ ଆର ବିହନ ପାଚ ନେଇକିରି ବନ ମହୋତ୍ସବ ସମିଆ କିନି ଏଟା ଗଜଲତାର ମହିମା ତ ଜାଣିଛ
2: ହଏ ଦାଦା। ହଏ
1: ପାନ ପବନ ଯେନ୍ତା ଗଜଲତାର ଭୂମିକା ବି ଜୀବନ ବିତାବାର ଲାଗି ସେନ୍ତା
2: ସତ କଥା ହୋ ଦାଦା।
1: ତ ସେ କିସମେ ଆମର ପରିବେଶଟା ଠିକ ରହିବାର ଲାଗି, ମନୁଷ୍ୟ ଜୀବନ ସୁରକ୍ଷିତ ହେବାର ଲାଗି ଗଛ ଲତାର ଭୂମିକାକେ ଆମେ ଗୁରୁତ୍ୱ ଦେଇକିରି ଏ ହପ୍ତାଟା ପାଳନ କରାହଉଛେ। ହେଥିର୍ଲାଗି ସବୁ ଭାଇ ବହେନ ମାନେ ଯୋଡ଼ି ହେଇକିରି କେନ୍ତାକିରି ଶାଗୁଆ ସୁନ୍ଦର ରହିବା, ଆମର ଅଞ୍ଚଲ ଖୁସି ଥି ବଞ୍ଚିମା, ପରିବେଶ ଟିକେ ସୁନ୍ଦର ରହିବା ଧ୍ୟାନ ଦେବାର କଥା ସବେ। ବେଲେ ମିଶିକିରି ଛୁଟି ଥିଲୁ ଘୁଡ଼େ ଏଇଟା

ନାଇଁ କହନ ତ ମଜା କରୁଛ ସରକାର ତ ଯାହା ବର ମହୋତ୍ସବ ପାଳନ କରୁଛନ୍, ତାର ସାଙ୍ଗେ ଆମକୁ ଗୋଟେ ବି ଖୁରାକ ଯୋଗାଉଛନ୍ ସରକାର ନିକେ।

0: ଅଛେ, କେନ୍ତା ଚାଲିଛେ ଟିକେ କଥା ହଉ ତ କେନ୍ ଆଜ୍ଞା ଗୋଟେ ସାଙ୍ଗେ।
1: ଯେ ଶୁଣ ତ ହୋ ଦଦା,
0: ହଁ
1: ଆମର ଯେନ୍ ଡଙ୍ଗା ବାଞ୍ଜି ନେଇ ଅଛେ କେଁ?
0: ହଁ ହଁ ହଁ,
1: ଡଙ୍ଗା ବାଞ୍ଜିରେ ହେନ ଆମର ଯେନ୍ ମୁରି ବାହାଲ ରେଞ୍ଜରେ ଯାଉଛେ ହେଟା।
0: ଆଚ୍ଛା,
1: ସେ ସେକ୍ସନ୍ ଥି ଆମର ଜଣେ ଫରେଷ୍ଟର ଆଜ୍ଞା କାମ କରୁଛନ୍।
0: କାଁ ନା ତାଙ୍କର? ନା କହ, କଥା ହେମା ତାଙ୍କର।
1: ଆଜ୍ଞାଙ୍କ ନାଁ ମନୋଜ କୁମାର ଦଣ୍ଡସନା।
0: ଆଚ୍ଛା, ବଢ଼ିଆ।
1: ହୁଏ ବୋଇଲେ ଏଇଟା ଟିକେ ଭୁଡ଼ୁ ଭୁଡ଼ୁ ମୁଇଁ ଯାଉଛନ୍, ସିଆଡ଼େ କାର୍ଯ୍ୟକ୍ରମ ମାନେ ଚାଲିଛେ ବୋଇଲେ କିନି ବତରେ ବତରେ ଘା ଆଜ୍ଞାଙ୍କୁ ଚାହାଲି ପକଉ ତ କାଣା କାଣା କରୁଛନ୍ କେନ୍ତା ଜାଣିଛେ
0: ଦେଖୁଁ। ଦେଖୁନ୍, ଆମର ବନ ମହୋତ୍ସବ ସପ୍ତାହ ଚାଲିଛେ ଚାରିଆଡ଼େ, ଲୋକେ ସଚେତନ କରବାର ଲାଗି ତାର ତ ଏଟା କେନ୍ତା କିରି ଆରମ୍ଭ ହେଲା, କେନ୍ତା କେନ୍ତା କିରି ହେଲା, ଏଥି କେନ୍ତା କିରି ଲୋକ ସଚେତନ ହେବେ ଟିକେ କହିବେ ବୁଝେଇକିରି।
2: ଆଜ୍ଞା ଆଜ୍ଞା, ଏ ବନ ମହୋତ୍ସବ ଟା ଆଜ୍ଞା 1950 ମସିହା ଜୁଲାଇ ମାସ ପ୍ରଥମ ସପ୍ତାହରୁ ତତ୍କାଳୀନ କୃଷି ମନ୍ତ୍ରୀ କେଏମ୍ ମୁନ୍ସି ଆରମ୍ଭ କରିଥିଲେ। ଏହାର ଆଭିମୁଖ୍ୟ ହେଲା ଉଜୁଳା ଜଙ୍ଗଲର ପୁନରୁଦ୍ଧାର କରିବା ତଥା ସଭା ସମିତି ମାଧ୍ୟମରେ ଲୋକଙ୍କୁ ସଚେତନତା କରି ଜଙ୍ଗଲ ଅଭିବୃଦ୍ଧିରେ ସହାୟକ ହେବା।
1: ଏଟା କେବେ ଆରମ୍ଭ ହେଲା ତ କହିଲେ? ବନ ମହୋତ୍ସବ ଯେଉଁ ସପ୍ତାହ ଇହାଦେ ଚାଲିଛେ, ଏଟା କେନ୍ତା ହିସାବେ ଆପଣ ମାନେ ପାଳନ କରୁଛନ୍ତି ଉପରେ ଟିକେ ବିସ୍ତାରିତ ହିସାବେ ଆମର ଭାଇ ବହିନ ମାନଙ୍କୁ ଟିକେ କହିବେ।
2: ଆଜ୍ଞା ଆଜ୍ଞା, ଦେଖୁନ୍, ଏଇଟା ବନ ମହୋତ୍ସବଟା ଏ ଯେଉଁ ଜୁଲାଇ ମାସ ପ୍ରଥମ ସପ୍ତାହରେ ଯେଉଁ ପାଳନ ହଉଛି, ଆମେ ସ୍କୁଲ କଲେଜ ବିଭିନ୍ନ ଅନୁଷ୍ଠାନ ମାନଙ୍କୁ ଯାଇକି ସଭା ସମିତି କରିଛୁ। ସେଠି ଆମେ ସେଠି ବୃକ୍ଷରୋପଣ ମାଧ୍ୟମରେ ଜଙ୍ଗଲ କିପରି ଅଭିବୃଦ୍ଧି ହେବ, ବନ ମହୋତ୍ସବ ଅବସରରେ ଆମ ଚାରା ବଣ୍ଟନ କେନ୍ଦ୍ର ମାନ ମଧ୍ୟ ଉଦ୍ଘାଟନ ହେଇଯାଇଛି। ଆପଣମାନେ ସମସ୍ତେ ଟଙ୍କାଟିରେ ଗୋଟିଏ ବୃକ୍ଷ ପାଇପାରିବେ, ଗୋଟିଏ ଆଧାର କାର୍ଡ ନେବେ, 10 ଟଙ୍କା ଦେବେ, 10ଟି ବୃକ୍ଷ ମଧ୍ୟ ପାଇପାରିବେ।
1: ଆଉ ଅନୁଷ୍ଠାନ ମାନଙ୍କୁ କେନ୍ତା ହିସାବରେ ଦଉଛନ୍ ଆଜ୍ଞା?
2: ମାନେ ସ୍କୁଲ କଲେଜ ମାନଙ୍କୁ ଲେଖା ଦେଲେ ଆମେ ଟୋଟାଲ 200 ଆମେ ଦେଇପାରିବୁ, କିନ୍ତୁ ଯଦି 200 ଅଧିକା ନେବ ତାହେଲେ ଆମର ବନଖଣ୍ଡ ଅଧିକାରୀ ସେଟା ଦେଇପାରିବେ।
0: ଆମେ ବନ ମହୋତ୍ସବ ସମୟକେ ଆମ ଅଞ୍ଚଳର ସବୁ ଭାଇ ବହିନ ମାନଙ୍କୁ କାଣା କହିମା?
2: ଆଜ୍ଞା ଦେଖନ୍ତୁ, ମୁଁ ଏଇ ବନ ମହୋତ୍ସବ ସପ୍ତାହ ଅବସରରେ ସମସ୍ତଙ୍କୁ କହିବି, ଆମ ଯେଉଁ ଚାରା ବଣ୍ଟନ କେନ୍ଦ୍ର ଉଦ୍ଘାଟିତ ହେଇଯାଇଛି, ବର୍ତ୍ତମାନ ସେମାନେ ସମସ୍ତେ ଆଧାର କାର୍ଡ ଆଣିବେ, ଗୋଟିଏ ଆଧାର କାର୍ଡରେ 10ଟି ବୃକ୍ଷ ନେବେ ଏବଂ ଆମର ଅଞ୍ଚଳକୁ ସବୁଜ ସୁନ୍ଦର ସବୁଜିମାରେ ପରିଣତ କରିବେ ବୋଲି ମୁଁ ଆଶାର ବିଶ୍ୱାସ କରୁଛି।
0: ଆମର ଭାଇମାନେ ଯାଇକିରି ଆପଣମାନଙ୍କୁ ଭେଟିକିରି ଗଛ ମାନେ ନେଉଛନ୍?
2: ଆଜି ଆମର ସେକ୍ସର ମାଲିସିଡ଼ା ସ୍କୁଲରେ ବହୁତ ସୁନ୍ଦର ଭାବରେ ପାଳନ କଲୁ, ଆଉ ସେନ ବି ଚାରା ରୋପଣ କରିଛୁ ସାର।
0: ଲୋକମାନେ ଧ୍ୟାନ ଦେଇକି ଲାଗୁଛନ୍ ଗଛ ଯୋଗାଣ?
2: ଆଜ୍ଞା ଆଜ୍ଞା, ବହୁତ ଭଲ ଭାବରେ ଆଜି ପାଳନ ହେଇଛି ସାର ବନ ମହୋତ୍ସବଟା।
0: ଏଇନେ ଆଉ ଗୋଟେ କଥା କହିବେ ଆଜ୍ଞା, ଦେଖୁନ୍, ଆମର ଭାଇ ବହିନ ମାନେ ଗଛ ମାନେ ନେବେ, ଚାରା ମାନେ ନେବେ, ତାଙ୍କର କ୍ଷେତେ କି ଆମର ରୋଡ଼ର ସାଇଡ୍ ମାନକେ ଲଗାଇବେ, ବେଲେ ସେମାନେ ପରବର୍ତ୍ତୀ ସମୟରେ କେନ୍ତା କେନ୍ତା ଯତ୍ନ ନେବେ ତାଙ୍କୁ ଟିକେ କହିଦେବେ ଏ ମାଧ୍ୟମ।
2: ଆଜ୍ଞା, ବର୍ତ୍ତମାନ ତ ସରକାର ଆପଣ ଜାଣିଛନ୍ତି ସାର, ବର୍ତ୍ତମାନ ତ ସରକାର କହୁଛନ୍ ଶିଶୁଟିଏ ଗଛଟିଏ, ଏକ ପେଡ୍ ମା କି ନାମ, ତ ସେଇ ଗଛକୁ ସେମାନେ ନେବେ ଆଉ ସେଇ ଗୋଟିଏ ବୃକ୍ଷକେ ଭଲ ଭାବରେ ରୋପଣ କରିକିରି ତାହାକେ ଯତ୍ନ ନେବେ ବୋଲି ଆମେ ଆଶା ଆର୍ ବିଶ୍ୱାସ ରଖୁଛୁ ଆଜ୍ଞା।
1: ସରକାର ଯେନ୍ ଇହାଦେ ପାଳନ କରୁଛନ୍ ଆଜ୍ଞା ବନ ମହୋତ୍ସବଟା, ଇତାର ମୁଖ୍ୟ ଆଭିମୁଖ୍ୟଟା କାଣା ଆଜ୍ଞା?
2: ଇତାର ମୁଖ୍ୟ ଆଭିମୁଖ୍ୟ ହେଲା ଆଜ୍ଞା, ଲୋକମାନେ ବର୍ତ୍ତମାନ ଦେଖୁଛନ୍ ଆମର ଯେତେ 33% ଜଙ୍ଗଲ ରହିବାର କଥା ତାରୁ କମ୍ ଅଛି, ଆଉ ସେଥିର୍ ଲାଗି ବର୍ତ୍ତମାନ ବହୁଳ ପ୍ରଚାର ପ୍ରସାର ଚାଲିଛି, ସଭା ସମିତି ମାନେ ଚାଲିଛି। ତାର ମୁଖ୍ୟ ଉଦ୍ଦେଶ୍ୟ ହଉଛି ମାନେ ଖରା ଋତୁରେ କେମିତି ଖରା ହଉଛି ଜାଣୁଛନ୍, ତ ମାନେ ବୃକ୍ଷରୋପଣ ମାଧ୍ୟମରେ ଜଙ୍ଗଲ କେମିତି ଅଭିବୃଦ୍ଧି ହେବା ତାର ହଉଛି ଏଇଟା ମୁଖ୍ୟ ଉଦ୍ଦେଶ୍ୟ।
1: କିଛି ସମୟ ଦେଇକରି ବନ ମହୋତ୍ସବ କେ ନେଇକରି ଦ୍ୱିପଦ କହିଲେ, ସେଥିଲାଗି ଆମର ବିଭାଗ ତରଫରୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
0: ଜୁହାର
2: ଆଜ୍ଞା, ଜୁହାର ଆଜ୍ଞା।
1: ଦାଦା
0: ହଁ
1: ଆଜ୍ଞା, ତ କାମରେ ବ୍ୟସ୍ତ ଅଛନ୍,
0: ଜଣା ପଡୁଥିଲା ତାଙ୍କର କଥା ନୁ
1: ହଏ ହଏ, ଆରୁ ସେ କାମରେ ବ୍ୟସ୍ତ ହେଇକରି ବି ଆମକୁ ବି ଦ୍ୱିପଦ କହିବାଟା ବଡ଼ଟେ କଥା।
0: ବଢ଼ିଆ କଥା, ଭାଇ ବହିନ ମାନେ କଥାଟାକେ ବୁଝୁନ୍, ଆଉ ସମିଆକେ ଆଉ ଏ ସୁଯୋଗକେ ହାତଛଡ଼ା ନେଇ କରିକିରି ଯେନ୍ତା ଖୁସି ଥି ବଞ୍ଚିମା, ହେଥିର୍ ଲାଗି ସକର ହାତେ ହାତେ ଦରକାରଟେ ରହିଛି। ତ ଇ ସମିଆ ଥି ଚାଷ ତ ମୂଲ ହେଇଗଲାନ ଭାଇ,
1: ହଏ ଦାଦା,
0: ଆମର ଭାଇ ବହିନ ମାନେ କେନ୍ତା କେନ୍ତା କରୁଛନ୍?
1: ହଁ ବୋଇଲେ ଶୁଣ ତ ଦାଦା, ହଉ
0: ହଁ,
1: ହେ ଆଡ଼କେ ଟିକେ ଲଗନ୍ତ, ଜଡ଼ା ଗଞ୍ଜା ବୋଲିକରି ଗୋଟେ ଗାଁଟେ ଅଛେ ବରଗଡ଼ ଜିଲ୍ଲାର, ଏଇଟା
0: ହଁ ହଁ ହଁ,
1: ହେ ଆଜ୍ଞାଙ୍କ ଗୋଟେ ନମ୍ବରଟେ ଅଛେ, ଦେଖୁ ତ ଚାହିଁ ଦେଖୁ କାଁ କରୁଛନ୍ ଆଜ୍ଞା।
0: ଠିକ୍ ଅଛେ, ମୁଁ ଲଗଉଛେ, ଦୁଇ ଭାଇ କଥା ହେମା।
1: ଜୁହାର ଆଜ୍ଞା।
3: ଜୁହାର ଜୁହାର ଆଜ୍ଞା, ଜୁହାର
1: ଆଜ୍ଞା, ଆପଣଙ୍କର ପରିଚୟ ଟିକେ ଦେବେ?
3: ମୁଇଁ ହଉଛେ ବରଗଡ଼ ଜିଲ୍ଲା ଗ୍ରାମ ଜଡ଼ା ଗଞ୍ଜା ଥାନା ମେଲଛାମୁଡ଼ା, ମୋର ନାଁ ହଉଛେ ଲୋକନାଥ ସାହୁ।
1: ଆଜ୍ଞା ଆଜ୍ଞା, ଇହାଦେ ଚାଷ ବାସ କେତେ ଦୂର ଗଲାନ ଆପଣଙ୍କର ଆଡ଼େ? ଆଜ୍ଞା,
3: ଚାଷ ବାସ

0: ଇହାଦେ ତ ବୁଣା ବୁଣି ଚାଲିଛେ ଆଜ୍ଞା ଭରଦର।
1: ଆପଣଙ୍କର କେତେ ଜମି ବାଡି ଅଛେ?
0: ଜମିନ ବାଡି 4-5 ଏକର ଭିତରେ ଥିବ ଆଜ୍ଞା।
1: 4-5 ଏକର ଜମି ଥି କାଁ କାଁ ଚାଷ ବାସ କରୁଛନ ଆଜ୍ଞା?
0: ଆମର ଜମିରେ ତ ହଉଛେ ଧାନ ଚାଷ କରୁଛୁ। ଆଉ ଆଟ ମାନେ ଯେନ୍ତା ଅଛେ ଏଇ ବର୍ଷ ଟିକେ ନୂଆ ଚାଷଟେ କରିଛେ ଆମେ
1: ଆଜ୍ଞା।
0: ବାଇଗନ ମିର୍ଚା ଟିକେ କରିଛୁ
1: ଆଜ୍ଞା। ଏଥର ନୂଆ ହେଇକରି ବାଇଗନ କଲେ କି ଆଗରୁ କରୁଥିଲେ?
0: ନାଇଁ ନାଇଁ କରିଥାନ୍ତି, ଏଇଟା ପହିଲା ହେଇକରି କରିଛେ।
1: କେନ୍ କିସମରଟା ଏଇଟା କରୁଛନ ଆଜ୍ଞା?
0: ଏଇଟା ହେ ଯେନ୍ ଅଷାଢ଼ ମାସ ଯୋଗଉଛନ୍ ଆମର ଏଇଟା ସେ ରାଶି ବୋଲିକିରି ମଞ୍ଜିଟେ ହେଇଛେ
1: ଆଜ୍ଞା ଆଜ୍ଞା,
0: ସେଟା ଜଗା ହେଇଛେ।
1: ତ ଏଇ ବାଇଗନ ଯେନ୍ ଆଟେ କରୁଛନ ଆଜ୍ଞା,
0: ହଁ
1: ଏଇଟା ସରକ ଆଶ୍ରି କି ପାନ୍ ପୁନା ଲାଗି ସୁବିଧା ଅଛେ ଆପଣଙ୍କର?
0: ନାଇଁ ଇହାଦେ ତ ପାନ୍ ନି ଲାଗେ, ପଛେ ହେ ସେ ଦଶହରା କାର୍ତ୍ତିକ ଆଡ଼କେ ଯେନ୍ ପାନ୍ ଛାଡ଼ି ନେସି ହେ ସମୟ ଥିନ୍ ପାନ୍ ପୁନା ଲାଗ୍ସି
1: ଆଜ୍ଞା।
2: ବୋଲେ ଇହାଦେ କାଣା କାଣା ଚାଲିଛେ? କେତେ
0: ଧାନ ବୁଣା ବୁଣି ଚାଲିଛେ?
2: ଏସୁ ତ ଚାଷ ପାତି ମୂଲ ହେଇଗଲାନ ଆଜ୍ଞା, ଧାନ ପାତି ବୁନା ବୁନି ବି ଆରମ୍ଭ କରିଦେଲେ ନ, ପଲ୍ହା ପକା ବି ଚଲେଇଛି। ତ କାଣା କାଣା ଧାନ କର୍ମା ଏଥର ବୋଲିକିରି ଭାବିଛନ୍?
0: ଧାନ କର୍ମା ଆଜ୍ଞା, ଏଇଟା ସେ ବାହାଲ ଧାନ ମାନେ ସେ ଆମର 1075 ବୋଲି ହଉଛି ଗୋଟେ ନୂଆ ଧାନରେ, ହେଟା କର୍ମା। ତାପରେ ଯମୁନା।
2: ଆଚ୍ଛା, ଏ ଯେନ୍ 1075 ଧାନଟା କହିଲେ, ଏଇଟା ଗଲା ବଛର ମାନକେ କରିଥିଲେ?
0: ହଁ ଗଲା ବର୍ଷ କରିଥିଲୁ।
2: କେନ୍ତା ହେଇଥିଲା?
0: ଆଦିଟା ଭଲ ଦଉଥିଲା।
2: ଆଚ୍ଛା ଆଚ୍ଛା,
0: ଆର୍ ଖାଇବାର୍ ଲାଗି ବି ତାମାନେ ଭଲ ଅଛି ହେଟା।
2: ଆମେ ଅସଲ କଥା ହଉଛେ ଖାଇବା ପିଇବାକେ ଟିକେ ସୁବିଧା ହେବା କଥା, ଚାଉଲ ଟିକେ ଭଲ ହେଲେ ବର୍ଷଟାକର ପରିଶ୍ରମଟା ସାଫୁଲ ହେଲା ବୋଲିକିରି କହେମା। ଆଉ ଦୁଇରେ ଠିକ୍ ଅମଲଟେ ହେଇକିରି ଅତକା ଯଦି ପାଇଲା ଧାନ ବିକି ଭାଙ୍ଗିକିରି ଦୁଇ ପଇସା ଯଦି ହେଲା, ଧାନ ଯଦି ରକ୍ କରୁଛେ ବେଲେ ଯାକ ଚାଷୀ ପସନ୍ଦ କରିଥିସି, ବାହାରେ ବି ତାର ଚାହିଦା ରହେସି ଏକା। ଏଇ ଜିନିଷଟାକେ ଆମେ ଦେଖିକିରି କରୁଛୁ। ତ ଏସୁରକା କେନ୍ତା ବର୍ଷା ହେବା ବୋଲିକିରି ଭାବୁଛନ୍? କେନ୍ତା ଲାଗୁଛେ ଚାଷ କାମ ତ ମୂଲ ହେଇଗଲାନ?
0: ଏସୁରୁ ତ 50 ବର୍ଷା ବୋଲୁଛନ୍ ଆଜ୍ଞା। କାଣା କାଣା ହେବା ସେଟା ଉପରବା ଲାଗୁଛେ ବା।
2: 50-60 ମଚା ଥୁଆ ବୋଲିକିରି କହେସନ ବୁଢ଼ା ମାନେ। ତ ଦେଖୁଁ ଆଗ୍କେ କାଣା ହେଇ ଆସୁଛେ। ଯେ ପଲ୍ହା ପକା ସବୁ ସରିଲାନ?
0: ହଁ ଧାନ ପଲ୍ହାଟା ପକେଇ ଦେଲୁ ନ।
2: ଆଚ୍ଛା, ପଲ୍ହାଟା କେନ୍ତା କେନ୍ତା କିରି ପକାସନ ଆମର ଜମିକେ ସଜେଇକିରି?
0: ଜମିକେ ତାର ମାନେ ଦୁଇ କାସ କରିନେବେ ଆଗ, ଆଉ ତାପରେ ଧାନକେ ବୁତରେଇ ଦେବେ। ତାପରେ ଦିନେ ଧାନ ବୁତରି ଗଲେ କାଢ଼ି ଆଣିବେ, ତାହାକେ ଧାନକେ କାଢ଼ି ଆଣିକିରି ତାହାକେ 2 ରଖିନେଲେ ଡାବି ନେଇକିରି ସେଟା ଗୟା ଦେବା, ତାପରେ ମ୍ୟାଟ୍କେ ରେଡ଼ି କରିଦେମା, ତାପରେ ପଲ୍ହା ପକାମା।
2: ଆମର ଏକଡ଼େ ଧାନ ଥି କେତେ ଇଲାକା ଜାଗା ଥି ଆମେ ଯଦି ପଲ୍ହା ପକେଇମା ବେଲେ ପଲ୍ହାଟା ଠିକ ଆଗିର୍ସି ଆଉ ଠିକ ପ୍ରୁଫ ଠିକରି ବଢି ପାର?
0: ହେଟା ଗୋଟେ କଥା, ସେ ପାଗରାକର କଥା ଆଜ୍ଞା, ଯଦି ପାନ୍ କେନ୍ ଯଦି ନେଇ ବର୍ଷା ହେଇଛେ ବୋଲେ ଆମର 20 ଧାନରେ ବି ଏକଡ଼ିକେ ଯିବା, ଆର 50 ଧାନ ବୁନ୍ଥିବେ ବି ପଲ୍ହା ପକେଇଥିବେ ବି ଆର ଏକଡ଼ି ନେଇ ଯାଏ ଆଜ୍ଞା। କାଁଥିର ଲାଗି ପାନ୍ କେନ୍ ପିଟି ନେବା, ବତର ସତର ଯଦି ଧାନ ନିଆ କିରିବା ବୋଲେ
2: ଇ ଯେନ୍ ଏକଡ଼ିକର ପଲ୍ହା ପକଉଛୁ, ଇ ଗୋଟେ ଖଡ଼ି ଧାନ 20 ତ ଇତାକେ କେତେ ଇଲାକା ଜମି ଥି ଆମେ ପକେଇଥିସୁ?
0: 10-12 ଡିସମିଲ ହେଲେ ହେଇଯିବା।
2: ଆଚ୍ଛା, ଆମେ ଯେନ୍ ଡୁହୁରି କରୁଛୁ, ଘାରି କରୁଛୁ, ଖତ ଖାର ଦେଇକିରି ଘାରିକେ କେନ୍ତା ସଜଉଛୁ ପକାବାର ଆଗ?
0: ହଁ ଘାରିକେ ତ ମେନଲି ହଉଛେ ଘାରିକେ ସଜାବାରଟା, ଘାରି ଯଦି ଭଲ ପଲ୍ହା ନିଅ କରି ପାରିଲେ ତ ନେଇ ହେଇପାରି ନା ଆଜ୍ଞା। ଖତ ଖାର ଦେଇକିରି ଘାରିକେ ପୁରା ସଜାଗ ଥିବା ସେଟା।
2: ବେଲେ ଏଥର ରେଡ଼ି କରିକିରି ଆମେ ଧାନ ପକେଇ ଦେଲାନ ନାଇଁ?
0: ହଁ,
2: ଗଜା ହେଲାନ?
0: ହଁ ଗଜା ହେଲାନ।
2: ଗଜା ହେଲା ପରେ ଆମେ ଧାନ ପକାଲା ପରେ କେତେ ଦିନେ ରୁଛୁ, ରୁଇଲେ ଠିକ ହେଇଥିସି ଆମର ବାହାଲ ଧାନଟା?
0: 21-22 ଦିନେ ରୁଇଲେ ବଢିଆ ହଉଛେ ଆଜ୍ଞା।
2: ଆଚ୍ଛା ଆଚ୍ଛା ଆଚ୍ଛା, ଠିକ। ତ ଏହେଦି ଦେଖୁଁ ଆମର ପଲ୍ହାରୁଆ ଭୂତେର ହେଲା, ଭୂତରେନ୍ ମାନେ ହେଲା, ପିଟବାର୍ ଲାଗି ଆର୍ କାମ ଲାଗି ଭିନ୍ ଭିନ୍ କାମ ଲାଗି ବଡ଼ା ଭିଡ଼ ହଉଛେ, ଠିକ ସମୟକେ ଲୋକ ନାଇଁ ମିଲନ୍, ଆଉ ସମୟ ଅନୁସାରେ ଲୋକ ନାଇଁ ମିଳିଲେ ଚାଷ ଟିକେ ଲଡ଼ବଡ଼ ହେଇଯାଇଥିସି। ତ କେନ୍ତା କେନ୍ତା କରୁଛନ୍, ଲୋକ ପାତି ପାଉଛନ୍ କି ଆମର ମେସିନ୍ ଯନ୍ତ୍ରପାତି?
0: ଲୋକ ଇହାଦେ ମେସିନ୍ ଯନ୍ତ୍ର ନେଇ ହଉଛନ୍ ଆଜ୍ଞା, ଲୋକ କେନର୍ ପାଇବେ ଇହାଦେ?
2: ଆଚ୍ଛା, ବେଲେ ଯନ୍ତ୍ରପାତି ମାନେ ସବୁ ଆସିଗଲେ?
0: ହଁ ଯନ୍ତ୍ରପାତି ମାନଙ୍କୁ ଇହାଦେ
2: ଆମେ ଅଞ୍ଚଲ ଥି ଆମେ ମାନେ ବି ଭଡ଼ା ଭୁତି କରିକି ବ୍ୟବହାର କରୁଛୁ ନାଇଁ କେ?
0: ବେସ୍ ବେସ୍। ହଁ
2: ଆଚ୍ଛା, ଚାଷ କାମରେ ଆର କେନ୍ କେନ୍ ଯନ୍ତ୍ର ଆମେ ବ୍ୟବହାର କରିଥିସୁ?
0: ଟ୍ରାକ୍ଟର, ପାୱାର ଟିଲର, ୱିଡର, ଏଟା ତ ଚଲୁଛି ଆଜ୍ଞା।
2: ଏଟା ଠିକ ବ୍ୟବହାରଟା କରି ପାରୁଛୁ ନାଇଁ?
0: ହଁ ହଁ ଠିକ ବ୍ୟବହାର। ହଁ
1: ଯେ ଆଜ୍ଞା, ଇ ଯେନ୍ ଚାଷ କାମ କରୁଛନ୍, ପାଣିର ସୁବିଧା କେନ୍ତା ଅଛେ?
0: ବୋରିଓଲ ଅଛେ ଆଜ୍ଞା।
1: ଆପଣଙ୍କର ଯେନ୍ ଗାଁଟା କହିଲେ ଜଡ଼ାଗଞ୍ଜା ଆଜ୍ଞା,
0: ଜଡ଼ାଗଞ୍ଜା
1: ଏଟା କେତେଟା ୱାର୍ଡ?
0: ଆମର ଗାଁ ହଉଛେ ଆଜ୍ଞା 3 ୱାର୍ଡ।
1: 3 ୱାର୍ଡରେ ଏନ୍ତା ଚାଷୀ କେନ୍ତା ଅଛନ୍, ଚାକିରିଆ କେତେ ଅଛନ୍ ଆଜ୍ଞା?
0: ଚାକିରିଆ ପ୍ରାୟ କମ୍ ଅଛନ୍ ଆଜ୍ଞା, ଚାଷୀ ଯ
1: ଆଜ୍ଞା ଆଜ୍ଞା। ଶୁଣବାର୍ କେ ପାଏସୁଁ ଗୋଟେ

0: ଯୋଡ଼ା ଗଞ୍ଜା ଗୋଟେ କଳାକାର ଗାଁଟେ ବୋଲିକରି ଆଜ୍ଞା।
1: ହଁ ହଁ
0: ତ ହେନ୍ତା ଆପଣ ବି କାଣା କାଣା କରସନ୍ କେ?
1: ହଁ ମୁଇଁ କୀର୍ତ୍ତନ ଗାହକ ବି ଆଏ, ଉଦଣ୍ଡ ଗାହକ, ଆର୍ ପାଲା ବି କରସି ଆଜ୍ଞା, ପାଲା ଗାହକ, ପାଲା ବି ଗୁରୁ ଆଏ।
0: ବତରେ ବତରେ ଆପଣ ଆମର ସାଙ୍ଗେ ଭେଟ ପଡ଼ିଯାଇଛନ୍ ଆଜ୍ଞା। ତ ଇ ଯେନ୍ କଳା କ୍ଷେତ୍ରରେ କେଭୁ ଆଇଲେ ଆଜ୍ଞା?
1: କଳା କ୍ଷେତ୍ରରେ ପହଲା ତ ଛୁଆ ଛୁଆ ଥିଲୁ, ଆଉ ପିଲାମାନେ ଯୋଡ଼ ଯାଡ଼ ହେଲୁ, ଆର କୀର୍ତ୍ତନ କୀର୍ତ୍ତନା ଟେ କର୍ତା ବୋଇଲୁ, ତାପରେ ହଁ କର୍ମା ବୋଇଲେ ପିଲାମାନେ ହେନ୍ତା ଜୁଟିଲୁ
0: ଆଜ୍ଞା,
1: ଆରୁ ଆରମ୍ଭ କଲୁ କୀର୍ତ୍ତନ ନାଚିମୁ, ତାର ନାଚି ନାଚି ନାଚି କରି ତାର ଚଲଲା ଆଜ୍ଞା, ସକ୍ସେସ ହେଲୁ। ତାପରେ ମଝିରେ ଇଟା କାଣା ହଉଛେ, 4 ମାସ ଚୈତ ବୈଶାଖ ଜେଠ, ଇ 4 ମାସ ବୋଲେ ଆମର କୀର୍ତ୍ତନଟା, ତାପରେ ଅଷାଢ଼ ମାସେ ଏନ୍ତା ଏନ୍ତା ବୋଲି ବସି ରହୁ ଦଶହରା କାର୍ତ୍ତିକ ଆଡ଼କେ
0: ଆଜ୍ଞା,
1: ହେବେଲେ ତୋର ଯଜ୍ଞ ପାତି ନି ହୁଏନି, ଖରା ହେଲେ ଯାଇ ଟିକେ ହେସି
0: ଆଜ୍ଞା,
1: ବୋଇଲେ ସୁଚ କାଁ ବସି ରହମା ବୋଇଲୁ, ଆର ଫେର ହେନ୍ତା 5-6ଟା ପିଲାକୁ ମତେଇ କରି ପାଲା ପୁଞ୍ଜେ କଲେ ଠିକ ହେ ତାବୁ ବୋଇଲୁ, ଏଟା ପାଲା ଆରମ୍ଭ କଲୁ, ଏଟା ବି ଆଜ୍ଞା ଚଲୁଛି।
0: ଯେ କଣ କାଣା କରସନ୍
1: ଗୁରୁ ଆଜ୍ଞା?
0: ଗୁରୁ ବୋଲେ ପାଲା ପତ୍ରେ ଆପଣଙ୍କୁ ପାଇଛୁ ଆଜ୍ଞା, ବୋଲେ ଆମର ସତା ଭାଇ ବହେନ ମାନେ ଚାହୁଁଥିବେ ଗୁରୁ ଆଡୁ 2-4 ପଦ ଗାନା ବାଜନା ଟିକେ ଶୁଣୁ ବୋଲିକରି ଆଜ୍ଞା, କିଛି ନି ହେଲେ ବି ଇହାଦେ ସମିଆ କେ ନେଇକରି ଆଜ୍ଞା, ଆମର ଚାଷୀ ଭାଇ ମାନଙ୍କର ମନ କେ ପାଲା ବାଗିର ପଦେ 2 ପଦ ଶୁଣନ୍ତୁ ଆଜ୍ଞା।
1: ଶୁଣାମା ଆଜ୍ଞା
0: ଆଜ୍ଞା।

0: କେନ୍ ପର୍ବ କେ ଧ୍ୟାନ ଦେସନ୍ ଆପଣଙ୍କର ଗାଁ ଥି ଆଜ୍ଞା?
1: ଡୁମରିଟେ ଅଛି ନ, ବାବା ଡୁମରି ବୋଲସନ୍। ସେ ଡୁମରି ଯାତ୍ରାରେ ପ୍ରସିଦ୍ଧ ଏ ଅଷାଢ଼ ମାସଟା ଗୋଟେ ଏଇଟା
0: ଆଜ୍ଞା।
1: ନୂଆଖାଇ ପର୍ବ ତ ସବୁ ନୁହେଁ, ହେଟା ଆମର ପଶ୍ଚିମ ଓଡ଼ିଶା।
0: ରଥଯାତ୍ରା କାଣା ହେସି କେଁ ଆଜ୍ଞା?
1: ରଥଯାତ୍ରା ନି ହୁଏ ଆଜ୍ଞା, ଆମର ଗାଁରେ
0: କେନ୍ କେ ଦେଖି ଯାସନ୍?
1: ଆମେ ଏଇଟା କୁଣ୍ଡାଖାଇ ପାଖେ ଅଛି, କୁଣ୍ଡାଖାଇ ଯାଏସୁଁ। ତାପରେ ନଗାଁ ଅଛେ, ନଗାଁ ପାଖେ ଅଛେ, ନଗାଁ ବି ଯାଏସୁଁ
0: ଆଜ୍ଞା। ଆପଣ ଚାଷବାସ ବି କରୁଛନ୍, ଚାଷୀ ହିସାବେ ବି ନିଜକେ ନିୟୋଜିତ କରୁଛନ୍, ତାର ସାଙ୍ଗେ ରାତ ରାତ ଉସିନ୍ଦ୍ରା ରହିକରି କଳାକାର ଜୀବନ ବି ଜିଉଛନ୍ ଆଜ୍ଞା?
1: ହଁ ହଁ, ଦୁଇ ଆଡ଼ୁ ଆଜ୍ଞା। ହଁ,
0: ତ ଇ ଦୁଇ ଜୀବନ କେନ୍ତା ହିସାବେ ଜିଉଛନ୍ ଆଜ୍ଞା, ଇତାର ଉପରେ ଟିକେ କହିବେ ତ, କେନ୍ଥିରେ ବେଶୀ ମଜା ଅଛେ?
1: ମଜାଟା ଆଜ୍ଞା, ଆଗରୁ ତ କବିମାନେ ଲେଖି ନେଇଛନ୍, ଚାଷ କାମ ଯାହାର କେଡ଼େ ସୁଖ ତାହାର ଆଜ୍ଞା। ବୋଇଲେ ଚାଷ ସେ କେହି ପାର୍ବା ଆଜ୍ଞା,
0: ସତ୍ କଥା ଯେ
1: ନାଇଁ ଆଜ୍ଞା
0: ଆଜ୍ଞା।
1: ଆଉ ଇଟା କାଣା ହଉଛେ, ଇଥିନ୍ ବି ହଉଛେ, କମାନିଟା ବି ବନେ ଭଲ ହଉଛେ, ବାକି ସବୁଦିନ ତ ଦେହ ପା ଭଲ ଥିବା ବୋଲିକରି ମାନେ ନେସି ଆଜ୍ଞା।
0: ଆଜ୍ଞା, କଳାକାର ଲାଗି ତାଲି ଗୁଟେ ଯଦି ପଡ଼ିଗଲା କି ଲୋକ ଯଦି ଉଠିକରି ଉଲେଇ ଦଉଛନ୍ ଆଜ୍ଞା, ଉଲେନ
1: ସେଟା ବି ବହୁତ ଆନନ୍ଦ ଲାଗ୍ସି ଆଜ୍ଞା। ଆଜ୍ଞା, ଶୁଣନ୍ତୁ, 10 ଲୋକ ଯଦି ଯେନ୍ ଜିନିଷ୍ କେ ପସନ୍ଦ କଲେ ବୋଲେ ସେଥିନ୍ ତ ଆନନ୍ଦ ରହିଲାନି ଆଜ୍ଞା।
0: ଆଜ୍ଞା, ଇହାଦେ ଜମାନା କେ ଦେଖମା ବୋଇଲେ ଆଜ୍ଞା, ଗାଁ ଆର ମା ଯେନ୍ ବୋଲୁଥୁନା, ଇହାଦେ କେନ୍ତା ଅଛେ ଆପଣଙ୍କର ଗାଁଟା ଆଜ୍ଞା? ଲୋକ ବାଗ ରହୁଛନ୍ କି ବାହାରକେ ଦେଶାନ୍ତର ହେଇକରି ପଲଉଛନ୍, କେନ୍ତା କାଣା?
1: ନାଇଁ ଆଜ୍ଞା, ଠିକ୍ ଅଛନ୍, ଗାଁରେ ଆମର ପରିବେଶ ଠିକ୍ ଅଛି,
0: ବାହାରକେ ନେଇ ଯିବାର
1: ନେଇ ଯିବା ନେଇ
2: ଏହେ ଆମର ଗାଁରେ ଆଜ୍ଞା। ଆମ ଧାନ ତ ସବୁଆଡ଼େ କରୁଛନ୍ ଏକା ନିହାତି ହିସାବେ, ତାର ସାଙ୍ଗେ ସାଙ୍ଗେ ଆମର ଛେଲ ମେଢି ହେଲା, ଗାଏ ଦାମୁର ହେଲା, ଏଟା କେନ୍ତା କେନ୍ତା ରଖିଛନ୍?
1: ଗାଏ ଦାମୁର ତ ଇହାଦେ ପ୍ରାୟ ଆଜ୍ଞା କମି ରଖବାର ନ ଲୋକ, ଇହାଦେ ସେ ମେସିନରୀ ଜିନିଷ ହେଇଗଲା କି। ହଏ ହଏ,
2: ଛେଲ ମେଢି ଠାନ୍ଠୁନ୍ ଦୁଇ ଚାର ପର ରଖିକି ନିଜ ଧନ୍ଦା ବୁତା ବୁତଉଛନ୍, କେତେବେଲେ ବିକି ମାଞ୍ଜିକିରି ବି ଦୁଇ ପଇସା ପାଉଛନ୍।
1: ବେଶ ବେଶ
2: ବଢ଼ିଆ। ଆଚ୍ଛା, ଧାନ ଚାଷ କେ ଛାଡ଼ିଦେଲେ ଆର କାଣା କାଣା କରୁଛନ୍ ଆମର ଅଞ୍ଚଳ ଥି ଭାଇ ବହିନ ମାନେ?
1: ଆମର ଏ ଅଞ୍ଚଳରେ ଆଜ୍ଞା ଧାନ ଚାଷ ହେନ ଆଜ୍ଞା, ଆର ବାକି ପନିପରିବା ମିର୍ଚା ବାଇଗନ ଇସ୍ତିସ୍ କରୁଛନ୍ ଖାଲି।
2: କଲେ ବି ସେଟା କମ କମ ନାଇଁ କେ?
1: କମ କମ ହେ, ହଁ, ବାକି ଧାନଟା
2: ପାଣିର ବି ଟିକେ ସୁବିଧା ଅଛେ, ଠାନ୍ ଠୁନ୍ ବୋରୱେଲ ବି ଲାଗିଛେ, ଆଉ ଯେନ୍ଥିର ଲାଗିକି ଚାଷଟା ଠିକ ହେଇପାରୁଛେ।
1: ହଁ ହଁ,
2: ବନ ମହୋତ୍ସବ ସମିଆକେ ଆମର ଚାଷୀ ଭାଇ ବହିନ ମାନେ ସଚେତନ ହେଇକିରି ଗଜଲତା ଲଗାବାର ଲାଗି କିଛି ପ୍ରୟାସ କରବାରଟା ଆପଣଙ୍କ ରାକିକି ଆସୁଛେ?
1: ହଁ, କରବାର ଲାଗି ଚାହୁଁଛନ୍ ବି ଲୋକ, ତାର ମାନେ
0: ପ୍ରଭାବଟା ପଡୁଛି ଆପଣଙ୍କ ଗାଁରେ?
1: ହଁ ହଁ ହଁ,
2: ଗଛ ତ ଯୋଗଉଛୁ ଯେ ତାର ଦେଖା ରେଖା ତାହାକେ ଯତ୍ନ ନେଇକିରି ଆଗକେ ଗଛ ବଢ଼ାବାର ଲାଗି ଚେଷ୍ଟା କରୁଛନ୍ ଭାଇମାନେ ଲାଗିଛନ୍?
1: ହଁ ହଁ ଆଜ୍ଞା, ଗଛ ଯୋଗାବାର ଲାଗି ତାମାନେ ଇଚ୍ଛୁକ ଅଛନ୍ ବି ଲୋକ।
2: ଆଚ୍ଛା,
1: ଆରୁ ଆମ ଗଛ ମାନେ ବି ବୁରେଇ ମାନେ ବି ଲାଗିଛେ ଲଗେଇଛନ୍, ବି ମାୟା ଗଛ ମାନେ ବି ଲଗଉଛନ୍,
2: ଚାଲିଛେ ବୋଲନ୍?
0: ପୂର୍ବରୁ କେନ୍ତା ଥିଲା ଇହାଦେ କେନ୍ତା ଅଛି
1: ଆଜ୍ଞା? ଯୁଗକୁ ଯୁଗ ହି ମତେ ପରମାନନ୍ଦ ଜଗତେ, ଯୁଗ କେ ତାମାନେ ବଦଲିତେ ଯାଉଛେ ବୋଲେ ଇହାଦେ ପରିବେଶରେ ଠିକ ଅଛେ, ପଛେ ବି ପରିବେଶରେ ତାଙ୍କର ହିସାବରେ ତାଙ୍କର ସେ ହିସାବରେ ବି ଠିକ ଥିଲା ଆଜ୍ଞା। ଆମେ ହେନ୍ତା କେ ଦେଖିଲେ ଯାଇ ହେବା ଇହାଦେ?
0: ମୋର
1: ପରିବାରରେ ମୋର ବାବୁ ଦୁଇଟା ଆଉ ଆମେ ଦୁଇ ଜଣ
0: ଆଜ୍ଞା
1: ଅଛୁ।
0: ବାବୁ ମାନେ ପାଠ ସାଠ ପଢାପଢି କେତେ କଲେ ନ?
1: ହଁ, ବାବୁ ଗୋଟେ ପ୍ଲସ୍ ଥ୍ରୀ ପଢିଛେ ଆଉ ଗୋଟେ ପ୍ଲସ୍ ଟୁ ପଢିଛେ, ବଡ଼ ବାବୁ ଲାଗି ଭାଷଣ ବି ଆଣିଲୁ ନ?
0: ଓହୋ, ବୋଲେ ସନ୍ଧି ଭେଟ ହେଲେ ନ ବୋଲୁନ୍? ଆଚ୍ଛା ଆଚ୍ଛା,
2: ପରିବାରଟା ବଢ଼ିଆ ଚାଲିଛେ, ଖୁସି ଥି ଅଛନ୍, ଗୀତ ଗୁତା ଗାଇକିରି ନାଚିକିରି ଚାଷବୁତା ଥି ସମିଆ ବିତଉଛନ୍। ଜାନିକିରି କଥା ହେଇକିରି ଆପଣଙ୍କ ସାଙ୍ଗେ ବହୁତ ଖୁସି ଲାଗ୍ଲା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଜୁହାର ଆଜ୍ଞା।
1: ଜୁହାର ଜୁହାର ଜୁହାର।
2: ବେଲେ ଆଜ୍ଞା, ତ ବହୁତ ବଢ଼ିଆ କହିଲେ, କଥା ବି ଶୁଣିଲା, ଗୋଟେ ସଚେତନ ଭାବଟେ ବି ଆସିଲା ତାଙ୍କର ଭିତରୁ, ବଲ ତ ତାଙ୍କର ବାର୍ତ୍ତା ପାଇଲା ପରେ ଏହେଦେ ଆମର ଭାଇ ବହିନ ମାନେ ଚାଷବୁତା ସମିଆକେ ବୈଠକରି କଥା ଶୁଣୁନ୍ ଶୁଣୁନ୍, ଗୀତ ଶୁଣବାର ଲାଗି ନିହାତି ମନ କରୁଥିବେ। ପଦେ ଆନ ଲଗାମା,
0: ଠିକ ଅଛେ ତ ଶୁଣ।

ଆମ ସହିତ ଅଛନ୍ତି ଡକ୍ଟର ଅମ୍ବୁଜା କୁମାର ବିଶ୍ୱାଳ, ପେଡିଟ୍ରିସିଆନ ବଲାଙ୍ଗୀରରୁ। ଡାକ୍ତର ମହୋଦୟ, ସ୍କୁଲ ପୁଣି ଖୋଲିଛି ଏବଂ ବର୍ଷା ମଧ୍ୟ।

0: ଆରମ୍ଭ ହୋଇଛି। ଏହି ସମୟରେ ପିଲାମାନେ ବାରମ୍ବାର ଅସୁସ୍ଥ କାହିଁକି ହୁଅନ୍ତି?
1: ଏହା ଗୋଟେ ସବୁବେଳେ କମନ୍ ପ୍ରୋବ୍ଲେମ ଆମ ଛୁଆମାନଙ୍କ ପାଖରେ ଦେଖାଯାଏ କି ଯେତେବେଳେ ସ୍କୁଲ ଖୋଲୁଥାଏ ଏବଂ ବର୍ଷା ଋତୁ ଆସିଥାଏ ସେ ସମୟ ଛୁଆମାନଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର, ସର୍ଦି ଏହିସବୁ ଜିନିଷ ବେଶୀ ଦେଖାଯାଏ। ଏହାର କାରଣ ହେଲା ପାଗର ପରିବର୍ତ୍ତନ, ବର୍ଷାରେ ଭିଜିଯିବା ଏବଂ ଦୀର୍ଘ ସମୟ ଧରି ଭିଜା ପୋଷାକ ପିନ୍ଧି ରହିବା ରହିଥାଏ ଛୁଆମାନେ, ସେଥିଲାଗି ବାରମ୍ବାର ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥାଏ। ତା ଛଡ଼ା ପିଲାମାନେ ସ୍କୁଲ ଫେରିବା ଭିତରେ ସବୁବେଳେ କ୍ରାଉଡେଡ୍ ବା ଭିଡ଼ାଭିଡ଼ ସମୟରେ ରହନ୍ତି, ବହୁତ ଲୋକ ଗୋଟେ ଶ୍ରେଣୀ ଗୃହରେ ରହନ୍ତି, ତ ସେମାନଙ୍କ ଯୋଉ ଅନ୍ୟ ପିଲା ପାଖରେ ଭାଇରାଲ ଇନଫେକ୍ସନ ହୋଇଥାଏ ତ ସେଇଟା ଅନ୍ୟ ପିଲାମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥାଏ। ଅଭିଭାବକମାନେ ପିଲାମାନଙ୍କୁ ବାରମ୍ବାର ହାତ ଧୋଇବାକୁ ଉତ୍ସାହିତ କରିବା ଉଚିତ। ବର୍ଷାରୁ ଫେରିବା ପରେ ଭିଜା ପୋଷାକ ତୁରନ୍ତ ବଦଳାଇବା ଆବଶ୍ୟକ।
0: ଜନସ୍ୱାସ୍ଥ୍ୟର ହିତରେ ଅଲିମ୍ପିକ୍ ଫାର୍ମା ଦ୍ୱାରା ଜାରି କରାଯାଇଛି।
2: ପ୍ରଚାର କଲୁ ଚାଷୀ ଭାଇଙ୍କ ପାଇଁ କିଷାନ ବାଣୀ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ହାତକଡ଼ି କଥାଚିତ୍ରରୁ ଦ୍ୱୈତକଣ୍ଠଦାନ କରିଛନ୍ତି ଆଶା ଭୋସଲେ ଓ କିଶୋର କୁମାର। ଗୀତ ରଚନା ମଜରୁହ, ସଙ୍ଗୀତ ଦେଇଛନ୍ତି ବପି ଲାହେରୀ।

ଇନ୍ଦିବର ଲେଖିଥିବା ଅରମାନ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର, ସଙ୍ଗୀତରେ ସଜେଇଛନ୍ତି ବପି ଲେହେରୀ।

କାର୍ଯ୍ୟକ୍ରମର ଶେଷ ଗୀତଟି ସତ୍ୟମ୍ ଶିବମ୍ ସୁନ୍ଦରମ୍ କଥାଚିତ୍ରରୁ ଦ୍ୱୈତ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ମାନ୍ନାଡ଼ି। ଗୀତ ରଚନା ପଣ୍ଡିତ ନରେନ୍ଦ୍ର ଶର୍ମା, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ତୁଳସୀ ରାମାୟଣର 73ତମ ଭାଗ ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ସଭା ମଧ୍ୟରେ ଉଭା ହୋଇଥିବା ଶ୍ରୀରାମଙ୍କୁ ନିଟୋଳ ନୟନରେ ଅନେଇ ରହିଛନ୍ତି ସରୋଜନେତ୍ରୀ ସୀତା। ଉପସ୍ଥିତ ରାଜନ ମଣ୍ଡଳୀଙ୍କ ଆଖିରେ ଅହେତୁକ ଉତ୍କଣ୍ଠା। ସବୁକିଛିରେ ପୂର୍ଣ୍ଣଛେଦ ଦେଇ ଅନାୟାସରେ ଶିବଧନୁକୁ ବେନିଖଣ୍ଡ କଲେ ଶ୍ରୀରାମ।

ପ୍ରଚାର କଲୁ ତୁଳସୀ ରାମାୟଣର 73ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଏଥର ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ, ଉଦିତ ନାରାୟଣଙ୍କ କଣ୍ଠରେ, ପଣ୍ଡିତ ରାମଚନ୍ଦ୍ର ବଗୁରାଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି YS ମୁଲକୀ।

0: ଆମ ସହିତ ଅଛନ୍ତି ଡକ୍ଟର ଅମ୍ବୁଜା କୁମାର ବିଶ୍ୱାଳ, ପେଡିଟ୍ରିସିଆନ ବଲାଙ୍ଗୀରରୁ। ଡାକ୍ତର ମହୋଦୟ, ସ୍କୁଲ ପୁଣି ଖୋଲିଛି ଏବଂ ବର୍ଷା ମଧ୍ୟ ଆରମ୍ଭ ହୋଇଛି। ଏହି ସମୟରେ ପିଲାମାନେ ବାରମ୍ବାର ଅସୁସ୍ଥ କାହିଁକି ହୁଅନ୍ତି?
1: ଏହା ଗୋଟେ ସବୁବେଳେ କମନ୍ ପ୍ରୋବ୍ଲେମ ଆମ ଛୁଆମାନଙ୍କ ପାଖରେ ଦେଖାଯାଏ କି ଯେତେବେଳେ ସ୍କୁଲ ଖୋଲୁଥାଏ ଏବଂ ବର୍ଷା ଋତୁ ଆସିଥାଏ, ସେ ସମୟ ଛୁଆମାନଙ୍କ ପାଖରେ ଥଣ୍ଡା, କାଶ, ଜ୍ୱର, ଛଦି ଏହିସବୁ ଜିନିଷ ବେଶୀ ଦେଖାଯାଏ। ଏହାର କାରଣ ହେଲା ପାଗର ପରିବର୍ତ୍ତନ, ବର୍ଷାରେ ଭିଜିଯିବା ଏବଂ ଦୀର୍ଘ ସମୟ ଧରି ଭିଜା ପୋଷାକ ପିନ୍ଧି ରହିବା ରହିଥାଏ ଛୁଆମାନେ, ସେଥିଲାଗି ବାରମ୍ବାର ପିଲାଙ୍କୁ ଥଣ୍ଡା, କାଶ, ଜ୍ୱର ହୋଇଥାଏ। ତା ଛଡ଼ା ପିଲାମାନେ ସ୍କୁଲ ଫେରିବା ଭିତରେ ସବୁବେଳେ କ୍ରାଉଡେଡ୍ ବା ଭିଡ଼ାଭିଡ଼ ସମୟରେ ରହନ୍ତି, ବହୁତ ଲୋକ ଗୋଟେ ଶ୍ରେଣୀ ଗୃହରେ ରହନ୍ତି, ତ ସେମାନଙ୍କ ଯୋଉ ଅନ୍ୟ ପିଲା ପାଖରେ ଭାଇରାଲ ଇନଫେକ୍ସନ ହୋଇଥାଏ, ତ ସେଇଟା ଅନ୍ୟ ପିଲାମାନଙ୍କୁ ବ୍ୟାପିବାର ସମ୍ଭାବନା ରହିଥାଏ। ଅଭିଭାବକମାନେ ପିଲାମାନଙ୍କୁ ବାରମ୍ବାର ହାତ ଧୋଇବାକୁ ଉତ୍ସାହିତ କରିବା ଉଚିତ। ବର୍ଷାରୁ ଫେରିବା ପରେ ଭିଜା ପୋଷାକ ତୁରନ୍ତ ବଦଳାଇବା ଆବଶ୍ୟକ।
0: ଜନସ୍ୱାସ୍ଥ୍ୟର ହିତରେ ଅଲିମ୍ବିକ ଫାର୍ମା ଦ୍ୱାରା ଜାରି କରାଯାଇଛି।
2: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
3: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ ସଞ୍ଚୟ ବିଷୟରେ କହୁଛି।
2: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
3: ଏନପିଏସ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ ମିଳିବ। ଆଜି ହିଁ ଏନପିଏସ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
4: ଶୁଣିଲେ ହିନ୍ଦୀ ଭକ୍ତି ଗୀତ, ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଆଲବମ୍ ଗୀତ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଓ ହରିହରନ। ଗୀତଗୁଡ଼ିକୁ ରଚନା କରିଛନ୍ତି ଜାଭେଦ ଅଖତର।

ଶୁଣିଲେ ହିନ୍ଦୀ ଆଲବମ୍ ଗୀତ। ଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ଅଲକା ୟାଗ୍ନିକ ଓ ହରିହରନ। ଗୀତଗୁଡ଼ିକୁ ରଚନା କରିଥିଲେ ଜାଭେଦ ଅଖତର। ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ FM ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଚଲତି କା ନାମ ଗାଡ଼ି କଥାଚିତ୍ରରୁ ଦ୍ୱୈତ କଣ୍ଠଦାନ କରିଛନ୍ତି କିଶୋର କୁମାର ଓ ମାନ୍ନା ଡେ। ଗୀତ ରଚନା ମଜରୁହ, ସଙ୍ଗୀତରେ ସଜେଇଛନ୍ତି SD ବର୍ମନ।
1: ବାଜୁ ବାବୁ ସମଝୋ ଇଶାରେ ହର୍ନ ପୁକାରେ ପମ୍ ପମ୍ ପମ୍ ୟହାଁ ଚଲତି କୋ ଗାଡ଼ି କହତେ ହୈ ପ୍ୟାରେ।

0: ମଜରୁହୁ ଲେଖିଥିବା ଝୁମରୁ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି କିଶୋର କୁମାର ଓ ଆଶା ଭୋସଲେ। ସଙ୍ଗୀତ ଦେଇଛନ୍ତି କିଶୋର କୁମାର।
1: ତୁଣି ଯଦୁର ମାସ୍ଟା ଶ୍ୱଶୁର ବାଡ଼ିରେ ଲଖମ ଝମା ଝମ ପା ପିସଲେ ଆଲୁ ଦମ ଆଲୁ ଦମ ଆଲୁ ଦମ ଦିଙ୍ଗ ପଟା ପଟା ଦିଙ୍ଗିଡି ପକ।

କଥାଚିତ୍ର ରୋଟି କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତ ରଚନା ସାହିର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଲତା ମଙ୍ଗେସ୍କର ଗାଇଥିବା ହସ୍ତେ ଜଖମ୍ କଥାଚିତ୍ରର ଏହି ଗୀତଟି ଲେଖିଛନ୍ତି କୈଫି ଆଜମୀ। ସଙ୍ଗୀତ ମଦନ ମୋହନ।

କାର୍ଯ୍ୟକ୍ରମର ଶେଷରେ ହୀର ରାଞ୍ଝା କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ମହମ୍ମଦ ରଫି, ଲେଖିଛନ୍ତି କୈଫି ଆଜମୀ, ସଙ୍ଗୀତ ମଦନ ମୋହନ।

ଶୁଣିଲେ ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ବଲାଙ୍ଗୀର। ଲଣ୍ଡନର ଓଭାଲଠାରେ ଇଂଲଣ୍ଡ ଓ ସାଉଥ ଆଫ୍ରିକା ମଧ୍ୟରେ ଆଇସିସି T20 ମହିଳା କ୍ରିକେଟ ବିଶ୍ୱକପ 2026 ଖେଳର ଦ୍ୱିତୀୟ ସେମିଫାଇନାଲର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।